ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:30 ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 25 ଦିନ 2026 ମସିହା ଜୁନ୍ ମାସର 15 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 meter ତଥା 945 kHz ଯୋଗେ ଏବଂ ଏଫ୍ଏମ୍ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ପ୍ରତିଦିନ ସକାଳରେ ଆମେ ପୁନର୍ବାର ଜନ୍ମ ନେଉ, ଆଜି ଆମେ ଯାହା କରୁ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କହିଛନ୍ତି ଗୌତମ ବୁଦ୍ଧ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେକୁ ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ମୀନକେତନ ମିଶ୍ରଙ୍କ ରଚନାରୁ ଶୁଣିବା ଏହି ଗୀତଟି, କଣ୍ଠଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ଜେନା।

ଶ୍ରୋତାମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ମନୋଜ ପୂଜାରୀ।

0: ଆମେ ପୃଥିବୀରେ ବାସ କରୁ। ଆମ ଜାଣିବାରେ କେବଳ ପୃଥିବୀ ନାମକ ଏହି ଗ୍ରହରେ ଜୀବଜଗତର ସୁବିସ୍ତାର ସମ୍ଭବ ହୋଇଛି। ପୃଥିବୀ ଗୋଟି ଗୋଟି କରି ଆମର ସମସ୍ତ ଆବଶ୍ୟକତାକୁ ପୂରଣ କରିବାର ସାଧନ ଜୁଟେଇଛି। ମାତ୍ର ମଣିଷର ଲୋଭ ଯୋଗୁଁ ପୃଥିବୀ ପ୍ରତି ତାର ଅବିଚାର ଦିନକୁ ଦିନ ବଢ଼ି ଚାଲିଛି। ନିଜର ଅଧିକରୁ ଅଧିକ ଆବଶ୍ୟକତା ପୂରଣ କରିବା ପାଇଁ ମଣିଷ ଏହାର ଶାନ୍ତ ପରିବେଶକୁ ଦୂଷିତ କରିବାରେ ଲାଗିଛି। ଆଜିକୁ ପ୍ରାୟ 460 କୋଟି ବର୍ଷ ତଳେ ପୃଥିବୀ ସୃଷ୍ଟି ହେଲା। ପ୍ରାୟ 350 କୋଟି ବର୍ଷ ତଳେ ପୃଥିବୀରେ ଜୀବଜଗତ ଆରମ୍ଭ ହେଲା। ମାତ୍ର 55 ଲକ୍ଷ ବର୍ଷ ତଳେ ମଣିଷ ସୃଷ୍ଟି ହେଲା। ପୃଥିବୀ 1 କୋଟି ପ୍ରଜାତିର ଗଛଲତା, ପଶୁପକ୍ଷୀ ଓ ଅନ୍ୟାନ୍ୟ ଜୀବାଣୁ ଭୂତାଣୁକୁ ନେଇ ଧାରଣ କରିଛି। ସେମାନଙ୍କ ମଧ୍ୟରୁ ମଣିଷ ଗୋଟିଏ ପ୍ରଜାତି। ହଜାର ହଜାର ବର୍ଷ ଧରି 1 କୋଟି ପ୍ରଜାତି ପୃଥିବୀ କୂଳରେ ବାସ କରୁଥିଲେ ବି ଯେଉଁ ପରିବର୍ତ୍ତନ ଘଟିନଥିଲା, ଏଇ ମାତ୍ର 300 ବର୍ଷ ମଧ୍ୟରେ ମଣିଷର ଶିଳ୍ପ ବିପ୍ଳବ ପୃଥିବୀକୁ ଏକ ମୁମୂର୍ଷ ଅବସ୍ଥାକୁ ଆଣି ଆସିଛି। ନିଜର ସ୍ୱାର୍ଥ ପାଇଁ ମଣିଷ ଅନ୍ୟ ଜୀବଜନ୍ତୁ ତଥା ଭବିଷ୍ୟତ ପିଢ଼ିକୁ ଭୁଲିଯାଇ ପ୍ରକୃତିକୁ ଶୋଷଣ କରିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ଆମକୁ ଏହି ଦିଗରେ ଉତ୍ସାହିତ କରିଛି। ମଣିଷର ଅସୁମାରୀ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ କଳକାରଖାନା ବସୁଛି, ଜଙ୍ଗଲ କାଟି କୃଷିକ୍ଷେତ୍ର ଓ ସହର ସୃଷ୍ଟି କରାଯାଉଛି, ବିସ୍ତୃତ ଜଙ୍ଗଲ ନଷ୍ଟ କରି ଖଣି ଖୋଳା ହେଉଛି, ଫଳତଃ ବାୟୁମଣ୍ଡଳରେ ଅମ୍ଳଜାନ ହ୍ରାସ ପାଇବା ସହିତ କଳକାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧି ପାଉଛି। କଳକାରଖାନାରୁ ନିର୍ଗତ ଧୂଆଁ, ପାଉଁଶ ଓ ଆବର୍ଜନା ସମଗ୍ର ପୃଥିବୀର ଜଳସ୍ଥଳ ଓ ଆକାଶକୁ ପ୍ରଦୂଷିତ କରୁଛି। ଆମେ ବଞ୍ଚି ରହିଛୁ ସତ, କିନ୍ତୁ ଆମର ଜୀବନ ନାହିଁ। ଶ୍ୱାସକ୍ରିୟା ପାଇଁ ଶୁଦ୍ଧ ବାୟୁ ନାହିଁ। ତେବେ ଏହାର ପ୍ରତିକାର କ'ଣ? ବ୍ୟାପକ ବୃକ୍ଷରୋପଣ ଏହାର ପ୍ରତିକାର ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରୁଛନ୍ତି। ବୃକ୍ଷଲତା ପରିବେଷ୍ଟିତ ଅରଣ୍ୟ ହିଁ ମଣିଷ ସଭ୍ୟତାର ଉତ୍ସ ଓ ଉନ୍ମେଷ ଥିଲା। ଆଜି ଅରଣ୍ୟ ସ୍ଥାନରେ ଆମେ ଦେଖିବାକୁ ପାଉଛୁ ଜନାରଣ୍ୟ। ବିଶ୍ୱର ଦୀର୍ଘତମ ନଦୀ ଆମାଜନ ଅବବାହିକାରେ ଥିବା ରେନ୍ ଫରେଷ୍ଟ ସଂକୁଚିତ ହେବାରେ ଲାଗିଛି ଓ ବିଶ୍ୱ ତାପନ ଯୋଗୁଁ ହିଁ ଜଙ୍ଗଲ ତାର ସତ୍ତା ହରାଇବାର ଆଶଙ୍କା ଦେଖାଦେଇଛି। ଯଦି ବିଶ୍ୱର ତାପମାତ୍ରା 4 ଡିଗ୍ରୀ ବୃଦ୍ଧି ପାଏ, ତେବେ ଆମାଜନ ଅବବାହିକାରେ ଜଙ୍ଗଲ 85% ସଂକୁଚିତ ହୋଇଯିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ପାଣିପାଗରେ ପରିବର୍ତ୍ତନ ସମ୍ପର୍କରେ ଅଧ୍ୟୟନ କରୁଥିବା ବ୍ରିଟିଶ ଗବେଷକମାନେ ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଯଦି ବିଶ୍ୱବାସୀ ଜଙ୍ଗଲ କାଟିବା ବନ୍ଦ କରନ୍ତି ଏବଂ ବାୟୁମଣ୍ଡଳରୁ କମ୍ ଅଙ୍ଗାରକାମ୍ଳ ନିର୍ଗତ ହୁଏ, ତଥାପି ମଧ୍ୟ ଦକ୍ଷିଣ ଆମେରିକାର ଜଙ୍ଗଲକୁ ସୁରକ୍ଷିତ ରଖିବା ସମ୍ଭବ ନୁହେଁ। ଦ୍ରୁତ ଗତିରେ ବୃଦ୍ଧି ହେଉଥିବା ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନକୁ ନିୟନ୍ତ୍ରଣ କରାନଗଲେ 85% ଜଙ୍ଗଲ ନଷ୍ଟ ହେବ। ଇତିମଧ୍ୟରେ ବିଶ୍ୱର ତାପମାତ୍ରା 2 ଡିଗ୍ରୀ ବୃଦ୍ଧି ପାଇଥିବାରୁ ବିଗତ 100 ବର୍ଷ ମଧ୍ୟରେ ଆମାଜନ ଜଙ୍ଗଲ 20-40% ନଷ୍ଟ ହୋଇଛି। ଆଗାମୀ ଦିନରେ ଯଦି ଏହା 3 ଡିଗ୍ରୀ ବୃଦ୍ଧି ପାଏ, ତେବେ ଆମାଜନ ଜଙ୍ଗଲର 75% ଧ୍ୱଂସ ହେବାର ଆଶଙ୍କା ରହିଛି। ଆମାଜନ ନଦୀ ଓ ତଟବର୍ତ୍ତୀ ଅରଣ୍ୟ ସମ୍ପର୍କରେ କହିବାର କାରଣ ହେଲା, 7000 କିଲୋମିଟର ଦୀର୍ଘ ଆମାଜନ ନଦୀ କୂଳରେ ରେନ୍ ଫରେଷ୍ଟ ପୃଥିବୀର ବାୟୁମଣ୍ଡଳକୁ ଶତକଡ଼ା 23% ଅମ୍ଳଜାନ ପ୍ରତିଦିନ ଦାନ କରେ ଓ ଅଙ୍ଗାରକାମ୍ଳ ଛାଣି ନେଇ ବିଶ୍ୱ ବାୟୁମଣ୍ଡଳକୁ ଶାନ୍ତ ଓ ସନ୍ତୁଳନରେ ରଖେ। ବ୍ରାଜିଲର ଏହି ରେନ୍ ଫରେଷ୍ଟର ଅବକ୍ଷୟ ହେଲେ ଜୀବଜଗତର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବ। ପରିସଂଖ୍ୟାନରୁ ଜଣାଯାଏ, ପୃଥିବୀରେ ପ୍ରତି ସେକେଣ୍ଡରେ ପ୍ରାୟ 115 ଗଛ କଟାଯାଉଛି, ଅର୍ଥାତ୍ ପ୍ରତିଦିନ 20 ଅଧିକ ଗଛ ନିଶ୍ଚିହ୍ନ ହୋଇଯାଉଛି, ଫଳରେ ବାୟୁମଣ୍ଡଳକୁ ସଞ୍ଚରି ଯାଉଛି ବୃକ୍ଷର ଗଣ୍ଡିରେ ସଞ୍ଚିତ ଥିବା ଅଙ୍ଗାର। କହିବା ବାହୁଲ୍ୟ ଯେ ଗଛ ନିଜେ ବିଷ ପିଇ ମଣିଷ ଓ ଜୀବଜଗତ ପାଇଁ ଅମୃତ ଦେଇଥାଏ। ଏହା ବ୍ୟତୀତ ପୃଥିବୀର ବାୟୁମଣ୍ଡଳକୁ ନିଷ୍ପାସର ପରମାଣୁ ବୋମା ନିକ୍ଷେପ କରିଚାଲିଛି ମଣିଷ। ଖଣ୍ଡିଏ ସିଗାରେଟ୍ରୁ ନିର୍ଗତ ଅଙ୍ଗାରକାମ୍ଳକୁ ଛାଣିଦେବା ପାଇଁ 8 ଗଛର ଆବଶ୍ୟକତା ଥିବାବେଳେ ପ୍ରତିଦିନ ହୁଏତ 20 ଅଧିକ ଗଛ ଅବାରିତ ଭାବରେ କଟା ହୋଇଚାଲିଛି। ବିଷ୍ଣୁ ପୁରାଣରେ ଗୋଟିଏ ଗଛକୁ 10 ପୁତ୍ର ସହିତ ତୁଳନା କରାଯାଇଛି, ଅର୍ଥାତ୍ ଏହି 10 ଅବଦାନ ହେଉଛି ଅମ୍ଳଜାନ, ଜଳ, ମୃତ୍ତିକା, ତାପ ବା ଶକ୍ତି, ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଔଷଧ, ଜାଳେଣୀ ଦ୍ରବ୍ୟ ଓ ଛାୟା। ଅଥଚ ସଭ୍ୟ ଶିକ୍ଷିତ ମଣିଷ ମରୁଭୂମି ସୃଷ୍ଟି କରିବାରେ ବ୍ୟସ୍ତ। ପ୍ରକୃତିର ନିୟମରେ ବୃକ୍ଷରାଜି ହିଁ ବୃଷ୍ଟିକୁ ନିମନ୍ତ୍ରଣ କରିଥାଏ। ସୁତରାଂ ଅରଣ୍ୟ ବା ବୃକ୍ଷରାଜିର ସମାହାର ସାମଗ୍ରିକ ଭାବେ ପରିବେଶ ଓ ପାଣିପାଗକୁ ନିୟନ୍ତ୍ରଣ କରି ସନ୍ତୁଳନ ରକ୍ଷା କରେ। ଆମ ପ୍ରିୟ ଗ୍ରହ ପୃଥିବୀକୁ ରକ୍ଷା କରିବା ପାଇଁ ଏବଂ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବୃକ୍ଷରୋପଣ ଭିନ୍ନ ଆଉ ଯେ ଅନ୍ୟ ପନ୍ଥା ନାହିଁ, ଏଥିରେ ସନ୍ଦେହ ନାହିଁ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନ କଲେ ମନୋଜ ପୂଜାରୀ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ 412 ভাগ।

ତ୍ରିଶିର ତ୍ରିପାଦ ଶିବଜ୍ୱର ଅଭୟ ପାଇ ପଳାୟନ କଲା ପରେ ବାଣାସୁର ପୁନର୍ବାର ଯୁଦ୍ଧକୁ ଆସିଛି। ଶ୍ରୀକୃଷ୍ଣ ଚକ୍ରାଘାତରେ ତାର ବାହୁଗୁଡ଼ିକୁ ଛେଦନ କରିଛନ୍ତି। ଆଉ ମାତ୍ର ବାକି ଥାଏ ଚାରୋଟି ଭୁଜ। ରୁଦ୍ରଦେବ ଭକ୍ତ ପାଇଁ କୃପାଭିକ୍ଷା କରି ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିଛନ୍ତି। ଫଳରେ ବାଣାସୁରର ଚାରୋଟି ବାହୁ ଅବଶିଷ୍ଟ ରହିଛି। ସେ ନବବଧୂ ଉଷା ସହିତ ଅନିରୁଦ୍ଧଙ୍କୁ ଶ୍ରୀକୃଷ୍ଣଙ୍କ ପାଖରେ ସମର୍ପଣ କରି ଅଭୟ ପାଇଛି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫୁ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଶୁଭାରମ୍ଭ କରିବେ। ଆଜି ସକାଳ 11 ବଜେ ଭୁବନେଶ୍ୱର ରେଲ୍ ଷ୍ଟେସନ୍ ମାଷ୍ଟର କ୍ୟାଣ୍ଟିନ୍ଠାରେ ପତାକା ପ୍ରଦର୍ଶନ କାର୍ଯ୍ୟକ୍ରମ ହେବା। ଓଡ଼ିଶାନୁ ହଜାରେନୁ ଅଧିକା ତୀର୍ଥଯାତ୍ରୀ ଖାସ୍ ଟ୍ରେନ୍ଥି ଗୁଜରାତର ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ଲାଗି ଯାତ୍ରା କରିବେ। ଆୟୁଷ ମନ୍ତ୍ରଣାଳୟ ତରଫୁ ହୋଇଥିବା ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ୱାର୍ଲଡ ରେକର୍ଡ଼ ଠାନ୍ ପାଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ ଲାଇଭ୍ ଷ୍ଟ୍ରିମିଂ ହୋଇଥିବା ଏହି କାର୍ଯ୍ୟକ୍ରମ 130ରୁ ଅଧିକ ଦେଶ ଭାଗ ନେଇଥିଲେ। ମନ୍ତ୍ରଣାଳୟ ତରଫୁ ମିଳିଥିବା ସୂଚନା ଅନୁସାରେ ଅଧିବେଶନ 435,000ରୁ ଅଧିକ ଦର୍ଶକ ଇତାକେ ଦେଖିଛନ୍। 2024 ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକେ ବିଲ୍ ଇଥର ପାର କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ପୂର୍ତ୍ତିର ଭାଗ ନେଇଥିବା ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ରେକର୍ଡ ସଂଖ୍ୟକ 98.95% ପହଞ୍ଚିଛି। ସେନ୍ତା ଏପ୍ତକ ରାଜ୍ୟର 1,15,36,537 ଛନ୍କର ଡିଜିଟାଇଜେସନ୍ କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରାଜ୍ୟ ଭୋଟର ତାଲିକାକେ ଅଧିକା ସ୍ୱଚ୍ଛ ସଠିକ୍ ଓ ବ୍ୟବସ୍ଥିତ କରିବା ଲାଗି ବ୍ୟାପକ ସ୍ତରଥି ପରିଗଣନା ଫର୍ମ ବାଣ୍ଟବାର ସଂଗ୍ରହ କରିବାର ଆଉ ତା'ର ଡିଜିଟାଇଜେସନ୍ କାମ ଯୁଦ୍ଧକାଳୀନ ଭିତ୍ତିଥି ଚାଲିଛି। ଏହି ସଂଶୋଧନ ପ୍ରକ୍ରିୟାଥି ଫର୍ମ ବଣ୍ଟନ ଆଉ ଦାଖଲ ସମୟ ଜୁନ୍ 28 ରହିଛି। ଏଥିଲାଗି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜର ପରିଗଣନା ଫର୍ମ ଜଲ୍ଦି ଦାଖଲ କରବାରକେ କୁହାଯାଇଛି। ଆଇବା 21 ହେବାରକେ ଥିବା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ବାହାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ତରଫୁ ଆଡ୍ମିଟ୍ କାର୍ଡ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏହି ପରୀକ୍ଷା ଆଇବା 21 ଦୁଇପହରର 2 ବଜେନୁ ମୂଲ ହୋଇକରି ବେଲବୁଡ଼ର 5:15 ତକ୍ ଚାଲ୍ବା। ସେଡ଼େ ଏଥିଲାଗି ପରୀକ୍ଷାର୍ଥୀମାନଙ୍କୁ ମାହାଲିଆ ବସ୍ ସେବା ଯୋଗାଇ ଦେବାର

0: ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ ମାନକେ ପରୀକ୍ଷାର୍ଥୀମାନଙ୍କୁ ଇ ବସ୍ ସେବା ଯୋଗାଇ ଦିଆଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ଇ ବାବଦେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀମାନଙ୍କର ସବୁ ତଥ୍ୟ ଦେବାକେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ଆଜି ହେଉଛି ରଜ ସଂକ୍ରାନ୍ତି, ଏଥିଲାଗି ଗାଁ ନୁ ସହର ତକ ଉଷ୍ଣାକି ଦେଖବାର୍କେ ମିଳୁଛି। ଘରେ ଘରେ ପିଠାପନା ତିଆର ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୋଲି ଖେଳୁଛନ୍। ଆବକାଲ ଭୂମି ଦହନ ହେବା, ରଜ ପର୍ବ ସମିଆତି ତିନ ଦିନ ଯାକ ଜମିକେ ଜୁତା କୁଡ଼ା ନାଇଁ କରନ୍। ଓଡ଼ିଶାର ଗଣପର୍ବ ରଜ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ଭିଲ ଆକର୍ଷିତ କରୁଛେ। ସମ୍ବଲପୁରର ପ୍ରତିଷ୍ଠିତ ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିବାହତି ଯୋଗ ଦେବାର ଲାଗି ନରସିଂହ ମହାପ୍ରଭୁ ସହରର ଦେବତାମାନଙ୍କୁ ଆଜି ନିୟୁତା ଦେବେ। ଇତାର ଆଘନୁ ଗଲାକାଲି ଦେବଦମ୍ପତିଙ୍କର ବିହାର ଲାଗି ପତରପେଣି ନୀତି ହୋଇଯାଇଛି। ଆବାକାଲି ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣି ନୀତି କରାଯିବା। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ତରଫୁ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ହୋଇଯାଇଛି। ବିକଶିତ ଓଡ଼ିଶା ବିକଶିତ ଭାରତ 2036 ବାବଦେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଅବସରରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ 2036 ମସିହା ତକ ସମୃଦ୍ଧ ଓଡ଼ିଶା ଗଠନ ଲାଗି କୃଷି ଶିକ୍ଷା ଓ ମାନବ ସମ୍ବଳ ବିକାଶ ଉପରେ ବକ୍ତାମାନେ ଜୋର୍ ଦେଇଥିଲେ। ବର୍ମିଂହାମ୍ଠାରେ ଚାଲିଥିବା ମହିଳା ଟି20 ବିଶ୍ୱକପ୍ରେ ଭାରତ ପହିଲା ମ୍ୟାଚ୍ଟି ପାକିସ୍ତାନକେ ହରିଛି। ଗ୍ରୁପ୍ 1ର ଏହି ମ୍ୟାଚ୍ଟି ଭାରତୀୟ ଦଳ 64 ରନ୍ ଜିତିବାର ସହିତ 2 ପଏଣ୍ଟ ହାସଲ କରିଛି। ଭାରତ ପହିଲା ବ୍ୟାଟିଂ କରିକି 6 ୱିକେଟ୍ 170 ରନ୍ କରିଥିଲା, ଜବାବଟି ପାକିସ୍ତାନ 17 ଓଭର୍ 106 ରନ୍ କରିକି ଅଲ୍ ଆଉଟ୍ ହୋଇଯାଇଥିଲା। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଇଲାକାନ ପହଞ୍ଚିଛି। ଆଇବା 2 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚବାର ସମ୍ଭାବନା ରହିଛି। ଆଇବା 20 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର କେତେଟା ଜାଗାନ କାଲବୈଶାଖୀର ବଲେ ଚଡ଼କ ମାରିକି ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକି 2 ମିନିଟ୍। ଜୁହାର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:05 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱରଠାରେ ପହଞ୍ଚିଛି। ଏହି ତୀର୍ଥଯାତ୍ରୀମାନେ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ମନ୍ଦିର ଦର୍ଶନ ପାଇଁ ବାହାରିବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଣ୍ଡା ଗାଁଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା, ସେମାନଙ୍କର ଅଭିଯୋଗ ଓ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିକାଶର ଧାରା, ଓଡ଼ିଶା ସାରା ସ୍ଲୋଗାନ ସହ ଗତକାଲି ଉଦ୍ଯାପନୀ ଦିବସରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରଗଡ଼ର ବରପାଲିଠାରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ସକାଳ 8:46 ପରେ ନଟରାଜ ଶିବଙ୍କର ସଂସ୍ଥାପନ ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ପତରପେଣ୍ଡି, ବୁଧବାର ଦିନ ଭୈରବ ପରିକ୍ରମା, ଗୁରୁବାର ବରାନୁଗମନ ଏବଂ ଶୁକ୍ରବାର ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିସାରିଥିବାବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ, ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ, କହିଛନ୍ତି ଡାକ୍ତର ସୁଶାନ୍ତ କୁମାର ବେହେରା।
2: ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନର ପ୍ରଥମ 5 ବର୍ଷ ଉପଯୁକ୍ତ ପୋଷଣର ନିହାତି ଜରୁରୀ। ଶିଶୁ ଜନ୍ମ ହେବା ମାତ୍ରେ 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ, ଏବଂ ଯେଉଁମାନେ ସିଜେରିଆନ୍ ସେକ୍ସନ୍ ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ତାହା ଆମେ 4 ଘଣ୍ଟା ମଧ୍ୟରେ ଆରମ୍ଭ କରିବା ଉଚିତ। ପ୍ରତି 3 ଘଣ୍ଟାରେ ଥରେ ଆପଣ ଛୁଆକୁ ସ୍ତନ୍ୟପାନ କରିବା ଉଚିତ। ରାତିରେ ବି ଆପଣଙ୍କୁ କଷ୍ଟ ହେଲେ ବି ମାଆମାନେ ତାହା ଆପଣ ପ୍ରତି 3 ଘଣ୍ଟାରେ ଦେବା କଥା। ପ୍ରଥମ 3 ମାସ ଗଲା ପରେ ଆପଣ ସେ ଯେଉଁ ରାତିରେ ଯେଉଁ କ୍ଷୀରଟା ଦିଆଯାଏ ସେଇଟାକୁ ଆପଣ ଟିକେ ଲେଟ୍ରେ ଦେଇପାରିବେ, ଆଉ ଟିକେ ଆପଣ ସକାଳୁ ଟିକେ ଏର୍ଲି ମର୍ଣ୍ଣିଂ ଦେଇପାରିବେ, କିନ୍ତୁ ପ୍ରଥମ 3 ମାସ ଆପଣଙ୍କୁ ପ୍ରତି 3-3 ଘଣ୍ଟାରେ କ୍ଷୀର ଦେବାକୁ ପଡ଼ିବ। ତାପରେ ଯେତେବେଳେ ଆପଣଙ୍କର 6 ମାସ ପର୍ଯ୍ୟନ୍ତ ଛୁଆକୁ କେବଳ ଆପଣ ମା କ୍ଷୀର ହିଁ ଆପଣ ଖୁଆଇବେ, ବାହାରର ପାଣି ଯେପରିକି ଆମର ଗରମ ଦିନରେ ବି ବାହାରର ପାଣି ଦରକାର ନାହିଁ। ମାଆର ସ୍ତନର କ୍ଷୀରରେ ସେସବୁ ଜଳୀୟ ଅଂଶ ଯାହା ଶିଶୁକୁ ଦରକାର ତାହା ଅଛି। ତ ଆପଣ ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରେଇବେ, ତାପରେ 6 ମାସ ପରେ ଆପଣ ଘରର ଅନ୍ୟାନ୍ୟ ଖାଦ୍ୟ ଆପଣ ଦେଇପାରିବେ, କିନ୍ତୁ ତା ଅର୍ଥ ନୁହେଁ ଯେ ଆପଣ ସ୍ତନ୍ୟପାନଟି ବନ୍ଦ କରିବେ। ସ୍ତନ୍ୟପାନ ଆପଣ ଅନ୍ତତଃ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରଖିବେ। ଆଉ ଯେଉଁମାନେ କର୍ମଜୀବୀ ମହିଳାମାନେ, ତ ସେମାନେ ଘରର ଅନ୍ୟାନ୍ୟ ଖାଦ୍ୟ 6 ମାସ ବଦଳା 4 ମାସରୁ ଆପଣ ଆରମ୍ଭ କରିପାରିବେ। ଘରର ଅନ୍ୟ ଖାଦ୍ୟ ପ୍ରଥମେ ପୁରା ପାଣିରୁ ଧୀରେ ଧୀରେ ଅଧିକା ବହଳ କରି ଅଭ୍ୟାସ କରିବେ, ଯେପରିକି ଶିଶୁ ବର୍ଷ ହେଲା ବେଳକୁ ସେ ଘରର ପ୍ରସ୍ତୁତ ସମସ୍ତ ପ୍ରକାର ଖାଦ୍ୟ ଖାଇପାରିବ। ନୂଆ ଖାଦ୍ୟର ପ୍ରକାର ଓ ସ୍ୱାଦ ପ୍ରତି 10-14 ଦିନ ମଧ୍ୟରେ ପରିବର୍ତ୍ତନ କରିବେ, ଯେପରିକି ଶିଶୁର ଖାଦ୍ୟ ଖାଇବାର ଆଗ୍ରହ ରହିବ। ଶିଶୁକୁ ଖୁଆଇବା ବେଳେ ତାଙ୍କ ସହ ହସି ଖେଳି ଆପଣ ଖୁଆଇବେ, ଏବଂ ଖୁଆଇଲା ବେଳେ ମୋବାଇଲ ଓ ଟିଭିରୁ ଶିଶୁକୁ ଆପଣ ଦୂର ରଖିବେ, ଏବଂ ମାଆମାନେ ନିଜର ଓ ନିଜର ଶିଶୁର ପରିସର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବେ। ଆଉ ଖାଦ୍ୟ ଯେମିତି ସେମାନଙ୍କୁ ତଟକା ଖାଦ୍ୟ ଦିଆହେବ ତା ଉପରେ ଟିକେ ଦୃଷ୍ଟି ଦେବେ। ଆଉ ଖାଦ୍ୟ ବି ଆପଣ ଯେଉଁଠି ଆପଣ ଷ୍ଟୋରେଜ୍ କରିକି ରଖନ୍ତି ସେଇଟା ଯେମିତି ଆପଣ ଏୟାର ଟାଇଟ୍ କଣ୍ଟେନର୍ରେ ପୁରା ଭଲକି ବନ୍ଦ କରିକି ଡବାରେ ରଖିବେ ସେ ପ୍ରକାର ଆପଣ କରିପାରିବେ। ପ୍ରଥମ ବର୍ଷର ଶିଶୁଟି ମାଆମାନଙ୍କର ଖାଦ୍ୟର ଅଧା ପରିମାଣ ଖାଇପାରିବ, ଏବଂ ପ୍ରାୟ 5 ବର୍ଷ ହେଲା ବେଳକୁ ବାପାଙ୍କ ଖାଦ୍ୟର ଅଧା ପରିମାଣ ଖାଦ୍ୟ ଖାଇପାରିବେ। ଦିନକୁ ଅନ୍ତତଃ 5 ଥର ଆପଣ ଖୁଆଇବା ଦରକାର। ସେ 5 ଥରରୁ ପ୍ରଥମ ଭାବନ୍ତୁ 3 ଥର ଆପଣ ପ୍ରିନ୍ସିପାଲ୍ ମିଲ୍, ମାନେ ଯେଉଁଥିରେ ଆପଣ ଭାତ ଖିଚିଡ଼ି ଏସବୁ ଦେଇପାରିବେ, ଆଉ 2 ଥର ଆପଣ ସ୍ନାକ୍ ଆଇଟମ୍, ସ୍ନାକ୍ ଆଇଟମ୍ରେ ଆପଣଙ୍କର ଫ୍ରୁଟ୍ସ ହେଲା ବା ଆପଣଙ୍କର ଫଳରସ ହେଲା ବା ଆପଣଙ୍କର ଛତୁଆ ହେଲା ଏସବୁ ଜିନିଷ ଆପଣ ଦେଇପାରିବେ। ଆଉ ପ୍ରଥମ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଭିଟାମିନ୍ D3 ଦେବା ଦରକାର, ଯାହାକି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନା ମୂଲ୍ୟରେ ମିଳେ। ସ୍ୱାସ୍ଥ୍ୟକେନ୍ଦ୍ର ବା ଅଙ୍ଗନବାଡ଼ିରେ ଯେଉଁ ଭିଟାମିନ୍ A ବା କୃମିନାଶକ ଔଷଧ ଯେଉଁ ମିଳେ ତାହା ବି ଆପଣ ନିୟମିତ ବ୍ୟବଧାନରେ ଦେବେ, ଏବଂ ତତ୍ସହିତ ମମତା କାର୍ଡ଼ ଅନୁସାରେ ଉପଯୁକ୍ତ ସମୟରେ ସମସ୍ତ ଟିକା ପ୍ରଦାନ କରିବେ। ଆପଣ କୌଣସି ବାହାର ଜିନିଷ ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ନିୟମ ଯଦି ଆପଣ ଶିଶୁର ଖାଦ୍ୟ ଦେଲାବେଳେ ଯଦି ଆପଣ ପାଳନ କରିବେ ତାହେଲେ ଆପଣଙ୍କ ଶିଶୁର ସ୍ୱାସ୍ଥ୍ୟ ବହୁତ ଉତ୍ତମ ରହିବ। ଧନ୍ୟବାଦ।
1: କହିଲେ ଡାକ୍ତର ସୁଶାନ୍ତ କୁମାର ବେହେରା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ ତିନିଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭେନ୍ଠାରେ ଆରମ୍ଭ ହେଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ ତ୍ରୟୋଦଶ ଥର G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ, ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ମସିହା ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8:00 ଛାଡ଼ିବ। ଏହି ବିମାନ ଲକ୍ଷ୍ନୌ ଯିବ। ଜେୱାର ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ଜଣ ମହିଳା ଏବଂ 172 ଜଣ ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ଗୁଣ ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ଗୁଣ ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1100 କିଲୋମିଟରରେ ପହଞ୍ଚପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚପାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-23711-1 2-33144-4 ଏବଂ 23717106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍କୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2ଟି ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7:00 ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11:00 ଇଂଲଣ୍ଡ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥହାମ୍ପଟନ୍ର ହମ୍ସ୍ପେୟାର ବାଉଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାଓ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରୀ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ 7:30 ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ପେନ୍ ଏବଂ କାବୋଡ଼ବା ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବା।

0: ଆଜିଠାରୁ ଆରମ୍ଭ ହେବ ତିନିଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଚାଷର ହାଲ।
2: ମହୁମାଛି ପାଳନ କରବାର୍ ଲାଗି ଯେନ୍ ଚାଷୀ ଭାଇ ଭଉଣୀମାନେ ମଟା କଷିଛନ୍, ସେ ଚାଷୀ ଭାଇ ଭଉଣୀମାନେ ମହୁମାଛି ପାଳନ ସମସ୍ୟା ସାଙ୍ଗେ ତାର ସମାଧାନ ରୂପେ ଜାଣିଥିବାର କଥା। ଆସୁନ୍ ଏହାଜି ବାବଦ ଜାନ୍ମା। ମହୁମାଛି ପାଳନ ଥି ଯେନ୍ ଭିନ୍ ଭିନ୍ ସମସ୍ୟା ଅଛେ, ସେ ଭିତରୁ ରୋଗ ପୋକ ଗୁଟେ ବଡ଼ ସମସ୍ୟା ଏ। ରୋଗ ପୋକ ଲାଗି ମହୁ ଚାଷ୍ଥି କ୍ଷତି ଘଟିକିରି ଅମଲ କମିଯାଏସି। ହେତିର୍ ଲାଗି କେତେଟା ଜିନିଷ୍କେ ଧ୍ୟାନ ଦେଲେ ରୋଗ ପୋକକେ ଆୟତ କରିପାର୍ମା। ପହେଲା, ମହୁ ବକ୍ସାକେ ପରିଚ୍ଛା ସଫାଠାନେ ରଖ୍ବାର୍ ସାଙ୍ଗେ ନିର୍ମଲ ପାନିର ସୁବିଧା କର୍ବାର୍କେ ପଡ଼୍ବା। ତାର୍ ସାଙ୍ଗେ ମହୁ ବକ୍ସାକେ ଛାଁ ତେଲ ରଖ୍ମା। ମହୁ ବକ୍ସା ପାଶେ ଗୁହାଲ ନେହେତ ଗୋବର ଖତ ଗଦା ରହିବାର କଥା। ମହୁ ବକ୍ସାକେ 7 ଦିନେ 8 ଦିନେ ଥରେ ଲେଖା ଖୁଲି କରି ସଫା କରବାର କଥା। ସବୁନୁ ବଡ଼ କଥା, ସଦାବେଳେ ମହୁମାଛି ସଂଖ୍ୟା କେନ୍ତି ବଢ଼ବେ ସିଆଡ଼କେ ଜହ ଧ୍ୟାନ ଦେବାର କଥା। ଖାଦ୍ୟ ଅଭାବ ବେଲ୍କେ ଚିନି ପାନର ବ୍ୟବସ୍ଥା କରବାର କଥା। ଆସୁନ୍ ମହୁମାଛିମାନଙ୍କୁ ଜହ କରି ହଉଥିବାର କେତେଟା ମୁଖ୍ୟ ରୋଗ ଆର୍ ତାର ପ୍ରତିକାର ବାବଦ ଜାନ୍ମା। ମହୁମାଛିକେ ହଉଥିବା ରୋଗ ଭିତରେ ଏକାରିନ୍ ଗୋଟେ ଏନ୍ତା ରୋଗ ହେ ଯେନ୍ ରୋଗ ହେଲେ ମହୁମାଛିମାନଙ୍କର ଆଗ ପଛର ଡେନାମାନେ ଅଲଗା ହେଇଯାଏସି। ଇ ରୋଗଟା ଗୋଟେ ଅଷ୍ଟପଦୀ ପରଜୀବୀ ଦ୍ୱାରା ଚାପୁଥିବାର ସଂକ୍ରମିତ ରୋଗ ହେ। ଇ ରୋଗ ହେଲେ ମହୁମାଛିମାନଙ୍କର ଆଗର ପଛର ଡେନାମାନେ ଛିଡ଼ି ଯିବାର ଲାଗି ମହୁମାଛିମାନେ ଉଡ଼ି ନାଇଁପାରନ୍। ଇ ରୋଗ ଲାଗି ମହୁମାଛି ସଂଖ୍ୟା କମିଯିବାର ସାଙ୍ଗେ ସାଙ୍ଗେ ମାଛିମାନେ ଦୁର୍ବଳ ହେଇଯାଏସନ୍। ଏକାରିନ୍ ରୋଗର ପ୍ରତିକାର ଲାଗି ଫ୍ରେମ୍ ପିଛା 1 ଗ୍ରାମ ସଲଫର ଗୁଣ 3-4 ଦିନେ ଥରେ ପ୍ରୟୋଗ କରୁନ୍। ବିଲବୁଡ଼ିଆ ସମିହାତି ବକ୍ସାର ମୁହେଁ 85% ଫର୍ମିକ୍ରମଲ ଏସିଡ୍ ତୁଲାଥି ଭିଜେ କରି 2-3 ଦିନ ଅନ୍ତର୍ଥି 20-25 ଦିନ ଦେଲେ ଇ ବେମାର ଭଲ ହେଇଯାଏସି। ଝାଡ଼ା ରୋଗ, ଝାଡ଼ା ରୋଗଟା ବର୍ଷା ମାସେ ମହୁମାଛିମାନଙ୍କୁ ହେସି। ଝାଡ଼ା ହେଲେ ମହୁମାଛିମାନେ ଦୁର୍ବଳିଆ ହେଇକରି ବକ୍ସା ବାହାରେ ପଡ଼ିଯାଏସନ୍ ଆର୍ ଉଡ଼ି ନାଇଁପାରନ୍। ଯେନ୍ ମହୁମାଛିମାନଙ୍କୁ ଇ ରୋଗ ହେଇଛେ, ସେ ବକ୍ସାର ତଲପଟାନ ହଳଦିଆ ରଙ୍ଗର ଗନ୍ଧୁଥିବାର ବହଲିଆ ପଦାର୍ଥ ଦେସି। ରୋଗକେ ଆୟତ କରବାର୍ ଲାଗି ମେଟ୍ରନ୍ ସିରପ୍କେ 5 ମିଲିଗ୍ରାମ ହିସାବତି 5 ମିଲିଗ୍ରାମ ମହୁ ସାଙ୍ଗେ ମିଶେଇକରି 5 ଦିନ ଖାଇବାର୍କେ ଦିଆହେସି। ମହୁ ଜାଗାରେ ଆମେ ଚିନି ପାନ୍ ବି ଦେଇପାର୍ମା। ଇ ରୋଗନୁ ମହୁମାଛିମାନଙ୍କୁ ବଞ୍ଚାବାର୍ ଲାଗି ମହୁ ବକ୍ସାର ଚାରିତରା ସଫା ସୁତୁରା ରଖୁନ୍ ଆଉ ବକ୍ସା ଭିତର ଖୁଲି କରି ନିୟମିତ ଭାବେ ସଫା କରୁନ୍। ଥାଇସାକ୍ ବ୍ରୁଡ୍, ଇ ରୋଗର ଜୀବାଣୁଟା ଅଷ୍ଟପଦୀ ପୋକ ଦ୍ୱାରା ଚପିର୍ସି। ଯହକରି ଶରତ ଆର୍ ବସନ୍ତ ଋତୁନ ମହୁମାଛିର ଶାବକମାନେ ଇ କିସ୍ମ ରୋଗତି ଆକ୍ରାନ୍ତ ହୋଇକରି ମୁନା ବାଗିରେ ଦେଖାଯାଏସନ୍। ମରିଯାଇଥିବାର ଶାବକ ମାଛିର ମୁଡ଼େ କଲା ପଡ଼ି ଯାଇକରି ଖୋପର ମୁହୁନ ରହିଥିସି। ଯେନ୍ ଫେଣାନ ଇ ରୋଗ ଲାଗିଥିବା ସେ ଫେଣାର ମହମ ମୁଦ ଦବି ଯାଏସି, ନେହତ କଣା ହୋଇଯାଏସି। ବେମାର ଲାଗିଥିବାର ଶାବକ ହଳଦିଆ ନେହତ ଖଇରିଆ ରଙ୍ଗ ରହିଥିସି ଆର୍ ଧୀରେ ଧୀରେ କଲା ପଡ଼ି କାତି ବାଗିରେ ଖୋପର ତଲଭାଗେ ଥିସି। ଇ ରୋଗର ପ୍ରତିକାର ଲାଗି ଫର୍ମିକ୍ ଏସିଡ୍ ଥରେକେ 5 ମିଲିଗ୍ରାମ ହିସାବ ଦେଇ 2-3 ଦିନ ଅନ୍ତର୍ଥି 20-25 ଦିନ ରୁଆଥି ଭିଜେଇ କରି ବକ୍ସା ଭିତରେ ଦେଲେ ଇ ରୋଗ ଭଲ ହେଇଯାଏସି। ଇ ରୋଗ ହୋଇଥିଲେ କଲା ପଡ଼ିଥିବାର ଫେଣାମାନଙ୍କୁ ବକ୍ସାନୁ ବାହାର କରି ପୁଡ଼େଇ ଦଉନ୍। ଇ ରୋଗ ହୋଇଥିବାର ମାଛି ଦଳ ରହୁଥିବାର ବକ୍ସାର ସବୁ ଅଂଶ ସାଙ୍ଗେ ଯେନ୍ ଯେନ୍ ଉପକରଣ ବ୍ୟବହାର ହୋଇଥିସି ତାହାକୁ ପଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣଟି 3-4 ଥର ବୁଡ଼େଇ କରି ସଫା ପାନି 25-30 ମିନିଟ ଫୁଟେ କରି ବିଶୋଧନ କରୁନ୍। ଇ ଦ୍ରବଣ ଲିଟ୍ରେ ପାନି 50 ଗ୍ରାମ ପଟାସିୟମ୍ ପରମାଙ୍ଗାନେଟ୍ ମିଶେଇ କରି ବନାଯାଇ ପାର୍ବା। ମହୁମାଛି ଉତ୍ପାଦନ ଥି ଦେଖାଯାଉଥିବାର ମୁଖ୍ୟ ରୋଗ ପୋକ ହେଲେ ମହମ ସଲ୍ଭ ପୋକ, ଟେକର ଆର୍ ଚାଟି। ମହମ ସଲ୍ଭ ପୋକଟା ଦୁର୍ବଳିଆ ମହୁମାଛି ବିଲର ମହୁ ବକ୍ସା ଭିତରର ତଲି ଆଡ଼ର ପଟାତି ନେହତ ବକ୍ସା ସ୍ୱାଧୀନ ରହିକରି ଅଣ୍ଡା ଦେସନ୍। ଯେନ୍ ଫେଣା ଜୁହ୍ନା ନେହତ କଲା ପଡ଼ି ଯାଇଥିସି ସେ ଫେଣା ଇ ପୋକମାନଙ୍କୁ ଜହ ଅପନାସି। 3-4 ଫେଣାତି ଇ ପୋକ ଲାଗିଲେ ମହୁମାଛି ବକ୍ସା ଛାଡ଼ିକିରି ପଲେଇ ଆସନ୍। ଇ ପୋକେ ନିୟନ୍ତ୍ରଣ କରବାର୍ ଲାଗି 6-7 ଦିନ ମଝି ମଝି ଥରେ ଲେଖା ବକ୍ସାକେ ଖୁଲି କରି ସଫା କରବାର ସାଙ୍ଗେ ତଲିପଟାର ମଇଲାକେ ଓଏନ୍ କରି ଅଲଗେ ନେଇକରି ସଫା କରି ପକନ୍। ମହୁମାଛିମାନଙ୍କର ସଂଖ୍ୟା କମିଗଲେ ଆର 2-3ଟା ମହୁ ବିଲ୍ ଆଣିକରି ମହୁ ବକ୍ସାନ ମିଶାବାର କଥା। ବକ୍ସାର ଦୁଇଆଡ଼େ କାଗଜ ଦେଇକରି ବନ୍ଦ କରିଦେବାର କଥା, ଯେନ୍ତାକି ବକ୍ସାନ କଣା ନାଇଁ ରହିବା। ଏନ୍ତା କଲେ ଫେଣାକେ ମହମ ସଲ୍ଭ ପୋକନୁ ବଞ୍ଚେଇ ପାର୍ମା। ଟେକର ଉଡ଼ୁଥିବାର ମହୁମାଛିକେ ଶିକାର କରସି, ହେତିର୍ ଲାଗି ମହୁ ବକ୍ସା ଯେନ୍ ଜାଗାନ ଅଛେ ତାର

0: ମତରେ ଯେନ୍ ଟେକର ଗୁଡ଼ା ମାନେ ଥିସି ସେଟାକେ ନୁରୁନ୍ ଆର୍ ଟେକର ମାନଙ୍କୁ ମାରି ପକନ୍। ଟେକର ବାହାରିଆ ଚାଟି ବି ହଉଛେ ମହୁମାଛିର ଗୁଟେ ବଡ଼ ୱାରି। ମହୁର ଲାଗି ମହୁ ବକ୍ସାନ ଚାଟି ଲାଗ୍ସନ୍, ଚାଟି ରହିଲେ ମହୁମାଛି ମାନେ ଡରି ଯାଏସନ୍। ହେଥିର୍ ଲାଗି ମହୁ ବକ୍ସାନ ଲାଗିଥିବାର ଡାଲ ପତ୍ରାକେ ଚତରେଇ ପକନ୍। ମହୁ ବକ୍ସାର ଷ୍ଟାଣ୍ଡ ନ କପଡ଼ା ଘୁରେଇ କରି ସେନ 15 ନୁ 20 ଦିନ ଅନ୍ତର୍ଥି ପୁଡ଼ା ମୋବିଲ ପ୍ରୟୋଗ କରୁନ୍। ଏନ୍ତା କଲେ ଆମେ ମହୁ ଉତ୍ପାଦନ ନୁ ଯେନ୍ ରୋଗ ପୋକ ଲାଗୁଛନ୍ ସେନୁ ଆମେ ବଞ୍ଚି ପାର୍ମା ଆଉ ଆମର ମହୁ ଉତ୍ପାଦନ ବଢ଼େଇ ପାର୍ମା।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା, କହିଛନ୍ତି ଡାକ୍ତର ସମାପିକା ଦାସ।
2: ଆଫ୍ରିକା ମହାଦେଶର ସାହେଲ ଭୌଗୋଳିକ ଅଞ୍ଚଳର ଶୁଷ୍କ ଭୂମିରେ ବୃକ୍ଷ ଏବଂ ଗୁଳ୍ମଲତାର ଏକ ସୁଦୀର୍ଘ ସବୁଜିମା ବଳୟ ସୃଷ୍ଟି କରିବା ପ୍ରକଳ୍ପଟି ହେଉଛି ଆଫ୍ରିକାର ମହାନ ସବୁଜ ପ୍ରାଚୀର ପ୍ରକଳ୍ପ। ଏହା ଏକ ଆନ୍ତର୍ଜାତିକ ପ୍ରୟାସ। ବିଶାଳ ସାହେଲ ଭୌଗୋଳିକ ଭୂଖଣ୍ଡଟି ସାହାରା ମରୁଭୂମିର ଦକ୍ଷିଣ ସୀମାଞ୍ଚଳରେ ଅବସ୍ଥିତ। ଏଠାରେ ବସବାସ କରୁଥିବା ନିୟୁତ ଅଧିବାସୀ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାରେ ପୀଡ଼ିତ। ସାହେଲ ଅଞ୍ଚଳଟି ଏକ ଗରମ ଅର୍ଦ୍ଧଶୁଷ୍କ ଜଳବାୟୁ ଅଞ୍ଚଳ ଯାହା ସାହାରା ଓ ସାଭାନା ତୃଣଭୂମିର ମଧ୍ୟବର୍ତ୍ତୀ ଅଞ୍ଚଳ ଅଟେ। ଏ ଭୂଖଣ୍ଡଟି ଆଫ୍ରିକା ମହାଦେଶରେ ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗରରୁ ପୂର୍ବରେ ଲୋହିତ ସାଗର ପର୍ଯ୍ୟନ୍ତ 6900 କିଲୋମିଟର ଧରି ବିସ୍ତୃତ। ସବୁଜ ପ୍ରାଚୀର ପ୍ରକଳ୍ପ ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା। ଆଫ୍ରିକାର ସାହେଲ ଅଞ୍ଚଳରେ ଯେଉଁଠାରେ ଏହି ପ୍ରକଳ୍ପ ନିର୍ମାଣାଧୀନ ଅଛି ସେଠାକାର ଅଧିବାସୀ ଜଳବାୟୁ ସଙ୍କଟର ପ୍ରଭାବ ସହିତ ପ୍ରତିଦିନ ବସବାସ କରନ୍ତି। ଏହା ଏପରି ଏକ ଅଞ୍ଚଳ ଯାହା ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବ ଦ୍ୱାରା ତୁରନ୍ତ ପ୍ରଭାବିତ ହୋଇଥାଏ। ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳକୁ ପ୍ରଭାବିତ କରୁଛି। ଏହି ଅଞ୍ଚଳରେ ବର୍ଷାର ପରିମାଣ କମି କମି ଯାଉଥିବା ବେଳେ ସାହାରା ମରୁଭୂମି ଅଞ୍ଚଳରୁ ଗରମ ଶୁଷ୍କ ବାୟୁ ପ୍ରବାହ ସହିତ ଧୂଳିଜଡ଼ ଏହି ଅଞ୍ଚଳକୁ ଆହୁରି ଶୁଷ୍କ ଓ ଗରମ କରିବାକୁ ଲାଗିଛି। ବିଗତ ଶତାବ୍ଦୀର ଦୀର୍ଘ ଭୟଙ୍କର ମରୁଡ଼ି ଦୁର୍ଭିକ୍ଷ ସାହେଲ ଅଞ୍ଚଳକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଜଳବାୟୁ ପରିବର୍ତ୍ତନ ସମସ୍ୟା ଓ ମରୁଭୂମିକରଣ ପ୍ରକ୍ରିୟା ଯୋଗୁଁ ଏହି ଅଞ୍ଚଳର ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଛି। କୃଷିଭୂମିର ଉର୍ବରତା ହ୍ରାସ ହୋଇ କୃଷି ଖାଦ୍ୟ ଓ ଜଳ ସଙ୍କଟ ସମସ୍ୟା ବହୁତ ମାତ୍ରାରେ ବୃଦ୍ଧି ହେଉଛି। ଗତ 60 ବର୍ଷ ମଧ୍ୟରେ ସାହେଲ ଅଞ୍ଚଳରେ ଅଧିକ ତୀବ୍ର ଉତ୍ତାପ ବୃଦ୍ଧି ଯୋଗୁଁ ତାପମାତ୍ରା ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହି ପରିବେଶୀୟ ଭୌଗୋଳିକ ସାମାଜିକ ତଥା ଅର୍ଥନୈତିକ ସଙ୍କଟର ସମାଧାନ ପାଇଁ 2007 ମସିହାରେ ଆଫ୍ରିକାନ୍ ୟୁନିୟନ୍ ନେତୃତ୍ୱରେ ଏକ ବୈପ୍ଳବିକ ଚିନ୍ତାଧାରା ପ୍ରସ୍ତାବିତ ହୋଇଥିଲା। ଆଉ ଏହି ପ୍ରସ୍ତାବଟି ଥିଲା ଆଫ୍ରିକାର ଦୀର୍ଘ ପ୍ରସ୍ତରେ ସାହେଲ ଭୌଗୋଳିକ ଅଞ୍ଚଳରେ 8000 କିଲୋମିଟର ବ୍ୟାପୀ ଏକ ସୁଦୀର୍ଘ ସବୁଜ ପ୍ରାଚୀର ନିର୍ମାଣ କରିବା। ଏହି ବିଶାଳ ପ୍ରାଚୀର ଅନ୍ୟ କିଛି ନୁହେଁ, ଏହା ହେଉଛି ବିଭିନ୍ନ ସ୍ୱଦେଶୀ ପ୍ରଜାତିର ବୃକ୍ଷ ଗଛଲତା ତଥା ଗୁଳ୍ମର ଏକ ସୁଦୀର୍ଘ ସବୁଜିମା ଭରା ବଳୟ ତିଆରି କରିବା। ଏହାର ମୂଳ ଆକାର 15 କିଲୋମିଟର ଚଉଡ଼ା ଏବଂ 7775 କିଲୋମିଟର ଲମ୍ବର ହେବ ବୋଲି ଆଲୋଚନା କରାଯାଉଛି। ଏହି ପ୍ରକଳ୍ପକୁ ନେଇ ଆଶା କରାଯାଉଛି ଯେ ଏହା ସାହେଲ ଅଞ୍ଚଳରେ ମରୁଭୂମିକରଣ ପ୍ରକ୍ରିୟାକୁ ହ୍ରାସ କରିବ। କ୍ରମାଗତ କାୟା ବିସ୍ତାର କରୁଥିବା ସାହାରା ମରୁଭୂମିକୁ ନିୟନ୍ତ୍ରଣ କରିବ, ଜମିର ଉର୍ବରତା ବୃଦ୍ଧି କରିବ, ମୃତ୍ତିକା ଅବକ୍ଷୟ ହ୍ରାସ କରିବ, ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା କ୍ଷତିର ପ୍ରଭାବକୁ ମୁକାବିଲା କରିବାରେ ସହାୟକ ହେବ। ବିଶାଳ ସବୁଜ ପ୍ରାଚୀର ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଅଧିକାଂଶ କାର୍ଯ୍ୟକ୍ରମ ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଯୋଗ ତଥା ନେତୃତ୍ୱରେ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଅଧିବାସୀ ଜୀବିକା ପାଇବା ସହ ସେମାନଙ୍କର ନିଜ ଅଞ୍ଚଳରେ ବିକାଶ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ହେଉଛନ୍ତି। ଜାତିସଂଘର ଅନେକଗୁଡ଼ିଏ ସଂଗଠନ ଏଥିରେ ସହଯୋଗ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଅନୁଷ୍ଠାନ ଭୂମି ପୁନରୁଦ୍ଧାର କରି ଭୂମିକୁ ଉର୍ବର କରିବା, ବିଲୁପ୍ତ ହେଉଥିବା ବୃକ୍ଷ ପ୍ରଜାତିର ପୁନରୁଦ୍ଧାର କରିବା, ପଶୁପକ୍ଷୀଙ୍କ ବାସସ୍ଥାନର ତତ୍ତ୍ୱାବଧାନ କରିବା, ଚାରାରୋପଣ କରିବା ପରି କାର୍ଯ୍ୟ କରି ସ୍ଥାନୀୟ ଅଧିବାସୀଙ୍କ ମନରେ ଆତ୍ମନିର୍ଭରଶୀଳତାକୁ ବଢ଼ାଉଛନ୍ତି। ଫଳରେ ସାହେଲ ଅଞ୍ଚଳରୁ ସ୍ଥାନୀୟ ଅଧିବାସୀ ପଳାୟନ ନକରି ସେଠାରେ ରହି ପରିବେଶକୁ ସୁରକ୍ଷା ଦେବାର ବିଶ୍ୱାସ ରଖି ରହୁଛନ୍ତି, ଯେମିତିକି ପରିବେଶ ସନ୍ତୁଳନ ବଜାୟ ରହିବ।
1: ଶୁଣିଲେ ପରିବେଶ ସୂଚନା, କହିଲେ ଡକ୍ଟର ସୋମାପିକା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମ ଆରମ୍ଭରେ ଜ୍ୟୋତ୍ସ୍ନାରାଣୀ ମୁଦାଲିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ କାର୍ଯ୍ୟକ୍ରମରେ ଏଥର ମାନସ କୁମାର ଦତ୍ତଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଜ୍ୟୋତ୍ସ୍ନାରାଣୀ ମୁଦାଲି ଓ ମାନସ କୁମାର ଦତ୍ତଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଏଇଠି ଶେଷ କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। କଣ୍ଠଶିଳ୍ପୀ ଥିଲେ ଜ୍ୟୋତ୍ସ୍ନାରାଣୀ ମୁଦାଲି ଓ ମାନସ କୁମାର ଦତ୍ତ। ଗୀତଗୁଡ଼ିକୁ ରଚନା କରିଥିଲେ ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। ପ୍ରଥମେ ବିବେକାନନ୍ଦ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁ ପ୍ରଚାର କରୁଥିଲ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। ପ୍ରଥମେ ରବୀନ୍ଦ୍ର ମହାନନ୍ଦଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅରକ୍ଷିତ ଧରୁଆ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସମ୍ବଲପୁରୀ ଗୀତ। ଏଥର ହୃଷିକେଶ ମେହେରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଯୁଧିଷ୍ଠିର ମେହେର।

ଏଚ୍ଏସ୍ଏସ୍ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ରବୀନ୍ଦ୍ର ମହାନନ୍ଦ, ହୃଷିକେଶ ମେହେର ଓ ମକରଧ୍ୱଜ ପଟେଲ। ଗୀତଗୁଡ଼ିକୁ ରଚନା କରିଥିଲେ ଅରକ୍ଷିତ ଧରୁଆ, ଯୁଧିଷ୍ଠିର ମେହେର ଓ ମକରଧ୍ୱଜ ପଟେଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସୁରେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ବୀରେନ୍ଦ୍ର କୁମାର ଭୂୟାଁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ମୋତିଲାଲ ଦୋରାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ମନୋରମା ମହାପାତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ ଏବଂ ଏଫ୍ଏମ୍ 101 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ସକାଳ 9:00, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମ ଆରମ୍ଭରେ ଜୱାର କଥାଚିତ୍ରରୁ ଆସନ୍ତୁ ଶୁଣିବା ଏହି ଗୀତଟି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ପ୍ରେମ ଧାୱନ, ସଙ୍ଗୀତ ନିର୍ଦ୍ଦେଶନା ଚିତ୍ରଗୁପ୍ତା।

0: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ 8, SIRD ପରିସର, ଭୁବନେଶ୍ୱର।
1: କାର୍ଯ୍ୟକ୍ରମରେ ଏଥର ଦିଲ୍ ଚାହତା ହେ କଥାଚିତ୍ର ଶୁଣିବା ଏହି ଗୀତଟି କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୋୟ।

0: ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
1: କାର୍ଯ୍ୟକ୍ରମରେ ଏଥର ହିରୋ କଥାଚିତ୍ର ଶୁଣିବା ଏହି ଗୀତଟି ଗୀତଟିକୁ ଦ୍ୱୈତକଣ୍ଠରେ ଯାଇଛନ୍ତି ମୋହିତ ଚୌହାନ ଓ ପ୍ରିୟା ଗୀତ ରଚନା ନିରଞ୍ଜନ ସଙ୍ଗୀତ ନିର୍ଦ୍ଦେଶନା ସଚିନ ଜିଗର

କାର୍ଯ୍ୟକ୍ରମରେ ଏଥର ଉଡ଼ାନ୍ କଥାଚିତ୍ର ଶୁଣିବା ଏହି ଗୀତଟି କଣ୍ଠଦାନ କରିଛନ୍ତି ଅମିତ ତ୍ରିବେଦୀ, ଅମିତାଭ ଭଟ୍ଟାଚାର୍ଯ୍ୟ ଓ ସାଥୀ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ।
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ।
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ, ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ। ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର 3 ଇଡିଏଟ୍ କଥାଚିତ୍ର ଶୁଣିବା ଏହି ଗୀତଟି। କଣ୍ଠଶିଳ୍ପୀ ସାନ ଓ ଶାନ୍ତନୁ ମିତ୍ର, ଗୀତ ରଚନା ଅଭିଜିତ ଯୋଶୀ, ସଙ୍ଗୀତ ଶାନ୍ତନୁ ମୈତ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଝଙ୍କାର ବିଟ୍ସ କଥାଚିତ୍ର ଶୁଣିବା ଏହି ଗୀତଟି। ଗୀତଟିକୁ କଣ୍ଠଦାନ କରିଛନ୍ତି କେକେ ଓ ସାଥୀ। ଗୀତ ରଚନା ବିଶାଲ ଦଦଲାନୀ, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଜବ୍ ୱି ମିଟ୍ କଥାଚିତ୍ର ଶୁଣିବା ଏହି ଗୀତଟି। ଗୀତଟିକୁ କଣ୍ଠଦାନ କରିଛନ୍ତି ଉସ୍ତାଦ ରସିଦ ଖାନ, ସଙ୍ଗୀତ ନିର୍ଦ୍ଦେଶନା ସନ୍ଦେଶ ସାନ୍ଧଲ୍ୟ।

କାର୍ଯ୍ୟକ୍ରମ ଶେଷରେ ଡେଲିସିୟସ୍ କଥାଚିତ୍ର ଶୁଣିବା ଗୀତକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆକ୍ସ କିଙ୍ଗ୍ ଓ ଚିନ୍ମୟୀ। ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

କାର୍ଯ୍ୟକ୍ରମରେ ସେ ସ୍ଥିତି ଧନରେ ରଖିବୁ ଶପଥ ମୋର ସିନେମାନୁ ଆସୁନ ସୁନମାକୁ ଟିକିତ ଗୀତକେ ଦ୍ୱୈତ କଣ୍ଠତି ଗାଇଛନ୍ କୁମାର ବାପି ଆଉ ତପୁ ମିଶ୍ର। ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

ଆପଣ ମାନେ ଗୋଟିଏ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଶୁଣୁଛନ୍ ବିଜୟପଥ ସିନେମାର ଗୀତ। ଏହା ଦେଶୁନ୍ କୁମାର ସାନୁ ଆର୍ ସାଧନା ସର୍ଗମକର କଣ୍ଠେ। ଏହି ଗୀତଟା ଗୀତକେ ଲେଖିଛନ୍ ଫୟଜ ଅନୱର।

0: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ 8, SIRD ପରିସର, ଭୁବନେଶ୍ୱର।
1: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଏହାଦେ ଶଙ୍କର୍ଷଣ ମିଶ୍ରଙ୍କର ରଚନାନୁ ସୁନୁନ୍ ଗୋପାଳ କୃଷ୍ଣ ଦାସଙ୍କର କଣ୍ଠ ଥି ଇ ଗୀତଟା।

ଶ୍ରୋତାବନ୍ଧୁ, ବୃଦ୍ଧାବସ୍ଥା ହେଉଛେ ଏନ୍ତା ଗୋଟେ ସମୟ ଯେତେବେଳେ କି ମନଟା ଶିଶୁ ବା ଛୁଆମାନଙ୍କର ବାଗି ରହିଯାଇସି। କିନ୍ତୁ ସଂସାରର ଏଇ ଲମ୍ବା ରାସ୍ତା ଅତିକ୍ରମ କଲା ଉତୁରୁ ବୃଦ୍ଧାବସ୍ଥା ବେଲକେ ସବୁ ବ୍ୟକ୍ତି ଖୁବ୍ଟେ ଅନୁଭୂତି ଆର୍ ଅଭିଜ୍ଞତା ହାସଲ କରି ସାରିଥିସନ୍। ଇ ଅଭିଜ୍ଞତା ଆର୍ ଅନୁଭୂତି ହିଁ ଯୁବପିଢ଼ିମାନଙ୍କୁ ସଠିକ୍ ମାର୍ଗଥି ପରିଚାଳିତ କରିପାର୍ସି ଆର୍ ଆଗାମୀ ବିପଦନୁ ସୁରକ୍ଷା ଭିଲ୍ ଦେଇପାର୍ସି। ବରିଷ୍ଠମାନଙ୍କର ଅଭିଜ୍ଞତା ଲାଗି ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଇଞ୍ଜିନିୟରିଂ, ଶିଳ୍ପ, ପ୍ରତିରକ୍ଷା ଇତ୍ୟାଦି ବିଭାଗଟି ସେମାନଙ୍କୁ ଡିନ୍, ଡାଇରେକ୍ଟର, ପରାମର୍ଶଦାତା, କୋଚ୍, ଚିଫ୍ କନ୍ସଲ୍ଟାଣ୍ଟ ଏନ୍ତା ପଦମାନଙ୍କୁ ନିଯୁକ୍ତି ଦିଆଯାଏସି। ତାହେଲେ କାର୍ଯ୍ୟକ୍ରମକେ ଆଗ୍କେ ନେମା। ଏହାଦେ ବଜରଙ୍ଗୀ ଭାଇଜାନ କଥାଚିତ୍ରର ଇ ଗୀତଟା ଶୁଣୁ। ଲେଖିଛନ୍ ସବୀର ଅହମ୍ମଦ, କଣ୍ଠ ଦେଇଛନ୍ ମିକା ସିଂ, ସଙ୍ଗୀତ ସଜେଇଛନ୍ ପ୍ରୀତମ।

ଶ୍ରୋତା ବନ୍ଧୁ, ବୁଢ଼ା ବରଗଛଟି ଯେନ୍ତା ମନୁଷ୍ ପଶୁପକ୍ଷୀମାନଙ୍କୁ ଖରା ବର୍ଷାନୁ ରକ୍ଷା କରବାର ସହିତେ ପକ୍ଷୀମାନଙ୍କୁ ବାସସ୍ଥଳୀ ପ୍ରଦାନ କରିଥିସି, ସେନ୍ତା ବୁଢ଼ାବୁଢ଼ୀ ମନୁଷ୍ମାନେ କମ୍ ଆବଶ୍ୟକତାଥି ବଞ୍ଚିକରି ତାକର ଚାରିଦିଗେ ଥିବାର ପରିବାର ଆର୍ ସମାଜର ମଙ୍ଗଲ ସାଧନ କରିଥିସନ୍। ସେଥିଲାଗି ବରିଷ୍ଠମାନଙ୍କୁ ସମାଜର ସଭେ ଆଦର ସମ୍ମାନର ସହିତ ତାଙ୍କ ଜୀବନ ନିର୍ବାହର ବ୍ୟବସ୍ଥା କରିକିରି ଆଶୀର୍ବାଦ ଲାଭ କରବାର କଥା। ଆଜିର୍ ଇ ବରିଷ୍ଠ ନିର୍ଯାତନା ସଚେତନତା ଦିବସ ଥି ଆସୁନ୍ ସଭେ ଶପଥ ନେମା ଆର୍ ବରିଷ୍ଠମାନଙ୍କର ସେବା ଯତ୍ନ କର୍ମା। ଆଉ ସୁନ୍ମା, କହନା ପ୍ୟାର ହେ କଥାଚିତ୍ରର ଇ ଗୀତଟା ଗାଇଛନ୍ ଲକି ଅଲି, ସୁର୍ତି ସଜେଇଛନ୍ ରାଜେଶ ରୋଶନ, ଗୀତିକାର ଇବ୍ରାହିମ ଅଶ୍କ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 317.5 meter ତଥା 945 kHz ଓ FM 101 MHz ଯୋଗେ। ଆପଣମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଏଥର ଶୁଣନ୍ତୁ ରଶ୍ମି ବିରାଗଙ୍କ ରଚନା କଥାଚିତ୍ର ଭୁଲ ଭୁଲେୟା 3 କଣ୍ଠ ସଚେତ ଟଣ୍ଡନ ଓ ପରମ୍ପରା ଟଣ୍ଡନ ସଙ୍ଗୀତ ସଚେତ ପରମ୍ପରା।

ଏଥର କଥିଚିତ୍ର ଲଭ୍ ଏଟ୍ ଟାଇମ୍ ସ୍କୋୟାର୍ର ଏହି ଗୀତଟି ଶୁଣନ୍ତୁ। କଣ୍ଠ ସଙ୍ଗୀତ ଅଦନାନ୍ ସାମି, ଗୀତିକାର ଜାଭେଦ ଅଖ୍ତର।

ଶ୍ରୋତାବନ୍ଧୁ, ରଜରେ ପୃଥିବୀ ମାତା ରଜଶୋଳା ହୁଅନ୍ତି ବୋଲି ଲୋକବିଶ୍ୱାସ ରହିଛି। କୃଷକମାନଙ୍କ ମନରେ ଆନନ୍ଦ ଭରିଦେବା ପାଇଁ ବର୍ଷାର ଆଗମନ ହୁଏ ଓ ପୃଥିବୀ ରଜଶୋଳା ହୋଇ ଉତ୍ପାଦନକ୍ଷମ ହୋଇଥାଏ। ପୃଥିବୀ ମାତା ରଜଶୋଳା ହୋଇଥିବାରୁ ଏହି ତିନି ଦିନ କୃଷକମାନେ ହଳ କରିବା କିମ୍ବା ମାଟି ଖୋଳିବା ସମ୍ପୂର୍ଣ୍ଣ ନିଷେଧ ଥାଏ। ରଜ ପର୍ବ ମୁଖ୍ୟତଃ ତିନି ଦିନ ଧରି ପାଳିତ ହୋଇଥାଏ। ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମିଦହନ। ଏହି ଦିନମାନଙ୍କରେ ଝିଅମାନେ ଘର କାମରୁ ବିଶ୍ରାମ ନିଅନ୍ତି। ସେମାନେ ନୂଆ ପୋଷାକ ପିନ୍ଧି ଗୋଡ଼ରେ ଅଳତା ଲଗାଇ ବେଶ ଆନନ୍ଦରେ ସମୟ କଟାନ୍ତି। ଗାଁମାନଙ୍କରେ ଗଛ ଡାଳରେ ରଜ ଦୋଳି ଝୁଲିଥାଏ। ଝିଅମାନେ ରଜ ଗୀତ ଗାଇ ଦୋଳି ଖେଳନ୍ତି। ସହରରେ ମଧ୍ୟ ବିଭିନ୍ନ ପ୍ରକାର ଦୋଳି ତିଆରି ହୋଇ ରଜ ଉତ୍ସବ ପାଳନ କରାଯାଉଛି। ବର୍ତ୍ତମାନ ଉଦିତ ନାରାୟଣଙ୍କ କଣ୍ଠରେ ଶୁଣନ୍ତୁ ହମ୍ ତୁମ୍ହାରେ ହେଁ ସନମ କଥାଚିତ୍ରର ଏହି ଗୀତଟି। ଗୀତ ରଚନା ସମୀର, ସଙ୍ଗୀତ ସାଜିତ ୱାଜିତ।

ଶ୍ରୋତାବନ୍ଧୁ, ରଜପର୍ବର ସ୍ୱତନ୍ତ୍ର ଆକର୍ଷଣ ହେଉଛି ପୋଡ଼ପିଠା। ଘରେ ଘରେ ରଜ ପୋଡ଼ପିଠା ତିଆରି କରାଯାଏ। ତା ସହିତ ବିଭିନ୍ନ ପ୍ରକାରର ପିଠାମାନ ପ୍ରସ୍ତୁତ ମଧ୍ୟ କରାଯାଇଥାଏ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ମସଲା ଦେଇ ତିଆରି ହୁଏ ରଜପାନ, ଯାହା ଦେଖିବା ପାଇଁ ଖୁବ୍ ସୁନ୍ଦର ଓ ଖାଇବା ପାଇଁ ମଧ୍ୟ ଖୁବ୍ ସୁଆଦିଆ। ରଜ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ପ୍ରକୃତି ସହିତ ମଣିଷର ନିବିଡ଼ ସମ୍ପର୍କକୁ ଦର୍ଶାଏ। ମାଟି ମା'କୁ ବିଶ୍ରାମ ଦେବା ଏବଂ ମହିଳାମାନଙ୍କୁ ସମ୍ମାନ ଜଣାଇବା ହେଉଛି ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରସାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12-16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
1: ଏଥର ରବୀନ୍ଦ୍ର ଗୋଛାୟତଙ୍କ କଣ୍ଠରେ ଶୁଣନ୍ତୁ କାଳିଚରଣ ପଟ୍ଟନାୟକଙ୍କ ରଚନା

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ।
1: ଏନ୍ଡିଏ ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ ବାର ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ ବାର ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ କରାଯାଇଥିବା ପ୍ରୟାସ ବିଷୟରେ ଜାଣିବା। ବିଗତ ବାର ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି, ଯାହାଫଳରେ ଏହା ଅଧିକ ସୁଲଭ, ଶସ୍ତା ଏବଂ ଉନ୍ନତମାନର ହୋଇପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ ସାମାଜିକ ତଥା ଆର୍ଥିକ ରୂପରେ ଦୁର୍ବଳ ଗରିବ ପରିବାରମାନଙ୍କୁ ପ୍ରତିବର୍ଷ ପରିବାର ପିଛା 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଦିଆଯାଇଛି ଏବଂ 1,80,000 କୋଟିରୁ ଅଧିକ ଚିକିତ୍ସା ଉପଲବ୍ଧ କରାଯାଇଛି। ସେହିପରି ସରକାର ଅକ୍ଟୋବର 2024 ଏହି ଯୋଜନାର ବିସ୍ତାର କରି ଆୟୁଷ୍ମାନ ଭାରତ ବୟବନ୍ଧନ ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ 70 ବର୍ଷରୁ ଅଧିକ ସମସ୍ତ ବୃଦ୍ଧ ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଗଲା। ଏହି ସମ୍ପର୍କରେ ଦିଲ୍ଲୀର ରୋହିତ ସିଂ କହିଲେ ଯେ ଏହି କାର୍ଡ ଦ୍ୱାରା ସେ ବେସରକାରୀ ଡାକ୍ତରଖାନାରୁ ମଧ୍ୟ ଚିକିତ୍ସା ଲାଭ କରିପାରୁଛନ୍ତି।
2: ଆୟୁଷ୍ମାନ କାର୍ଡରୁ ମୋତେ ଅତ୍ୟନ୍ତ ଲାଭ ମିଳୁଛି। ପ୍ରାଇଭେଟ୍ ହସ୍ପିଟାଲରୁ ମଧ୍ୟ ମୁଁ ନିଜ ଓ ନିଜ ପରିବାରର ଚିକିତ୍ସା କରିପାରୁଛି। ଏଠୁ ମୋତେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ।
1: ସେହିପରି ସରକାର ସବୁ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ଥାପନା କରିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅନ୍ତର୍ଗତ ଶସ୍ତା ଏବଂ ଉନ୍ନତମାନର ଔଷଧ ଉପଲବ୍ଧ କରାଯାଉଛି। ଏହି ସମ୍ପର୍କରେ ବିହାରର ଦିଲୀପ କୁମାର କହିଲେ ଯେ ଜନଔଷଧି କେନ୍ଦ୍ରରେ ଔଷଧ ଅତି କମ୍ ଦାମ୍ରେ ମିଳେ।
3: ଔଷଧର ମୂଲ୍ୟ ଏଠି ବହୁତ ଶସ୍ତା, 100 ଟଙ୍କାର ଔଷଧ 10 ଟଙ୍କାରେ ମିଳୁଛି। କମ୍ ମୂଲ୍ୟ ଯୋଗୁଁ ଆମ ଆର୍ଥିକ ବୋଝ କମ୍ ହୋଇପାରିଛି। ଏ ଔଷଧ ଭଲ କାମ କରୁଛି ଆଉ ଆମ ଟଙ୍କା ମଧ୍ୟ ସଞ୍ଚୟ ହୋଇପାରୁଛି। ମୁଁ ଗରିବ ଲୋକ, ଔଷଧ ଖାଇକି ଆରାମରେ ସୁସ୍ଥ ରହିପାରୁଛି।
1: ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଆଖି ଆଗରେ ରଖି ସରକାର ମେଡିକାଲ ଶିକ୍ଷାର ମଧ୍ୟ ବିସ୍ତାର କରିଛନ୍ତି। 2014 ଦେଶରେ କେବଳ 8 ଏମ୍ସ ଥିଲା, କିନ୍ତୁ ତାହା ଆଜି ବୃଦ୍ଧି ପାଇ 23 ହୋଇପାରିଛି। ଏତଦ୍ବ୍ୟତୀତ ମେଡିକାଲ କଲେଜ ସଂଖ୍ୟା 387 ବୃଦ୍ଧି ପାଇ 818 ହୋଇପାରିଛି। ସେହିପରି ପାରମ୍ପରିକ ଶିକ୍ଷା ପଦ୍ଧତିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ନଭେମ୍ବର 2014 ଆୟୁଷ ମନ୍ତ୍ରଣାଳୟର ସ୍ଥାପନା କଲେ। ଆଜି ଦେଶରେ ମୋଟ 942 ଆୟୁଷ ସଂସ୍ଥାନର ସ୍ଥାପନା କରାଯାଇଛି। ବିଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ହସ୍ପିଟାଲର ବିସ୍ତାର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ଦୃଢ଼ କରି ସ୍ୱାସ୍ଥ୍ୟ ସେବାକୁ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ସୁଲଭ ଏବଂ ଉନ୍ନତ କରିଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର। ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଜିର ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଆମ ସମାଜରେ ପ୍ରାୟ ଅଧିକାଂଶ ଘରେ ଆମର ପିତା ମାତା, ଜେଜେବାପା, ଜେଜେମା, ଅଜା, ଆଈ ଆମ ସହିତ ଏକାଠି ରୁହନ୍ତି। ଆଉ ଏଇ ବରିଷ୍ଠମାନେ ହେଉଛନ୍ତି ଆମ ସମାଜର ସମ୍ପତ୍ତି ସଦୃଶ, କାହିଁକିନା ସେମାନଙ୍କର ଅନୁଭବ ଓ ଅଭିଜ୍ଞତା ଦ୍ୱାରା ସେମାନେ ଆମକୁ ଉପଯୁକ୍ତ ମାର୍ଗଦର୍ଶନ କରିଥାନ୍ତି, ଯାହାଦ୍ୱାରା ସମାଜର କଲ୍ୟାଣ ମଧ୍ୟ ସାଧିତ ହୋଇଥାଏ। ମାତ୍ର ବର୍ତ୍ତମାନ ପରିସ୍ଥିତି ଖୁବ୍ ଚିନ୍ତାଜନକ ହୋଇପଡ଼ିଛି। ବରିଷ୍ଠମାନେ ଆଜିକାଲି ପରିବାର ପାଇଁ, ସମାଜ ପାଇଁ ସତେକି ଅଲୋଡ଼ା ହୋଇପଡ଼ିଛନ୍ତି। ସେମାନଙ୍କର ଉପସ୍ଥିତିକୁ ବେଳେବେଳେ ଅଣଦେଖା କରାଯାଉଛି, ସେମାନଙ୍କୁ ମଧ୍ୟ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି, ଯାହାକି ଖୁବ୍ ଦୁଃଖଦାୟକ। ଏହି କଥାକୁ ଦୃଷ୍ଟିରେ ରଖି ସଂଯୁକ୍ତ ରାଷ୍ଟ୍ରସଂଘ ଦ୍ୱାରା ପ୍ରାୟୋଜିତ ପ୍ରତିବର୍ଷ ଜୁନ୍ ମାସର 15 ତାରିଖକୁ ବିଶ୍ୱ ବରିଷ୍ଠ ନିର୍ଯାତନା ସଚେତନତା ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବରିଷ୍ଠଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତି ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା, ସେମାନଙ୍କୁ ସଚେତନ କରାଇବା ଏବଂ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା। ବର୍ତ୍ତମାନ ଅଧିକାଂଶ ଲୋକଙ୍କର ଜୀବନଶୈଳୀ ଏପରି ହୋଇଯାଇଛି ଯେ ସେମାନେ ନିଜ ଜୀବନରେ କାହାରି ବି ହସ୍ତକ୍ଷେପ ଚାହୁଁନାହାନ୍ତି। ଯେଉଁମାନେ ଅଲୋଡ଼ା ହୋଇ ଶାରୀରିକ, ମାନସିକ ଓ ଆର୍ଥିକ ସ୍ତରରେ ନିର୍ଯାତିତ ହେଉଛନ୍ତି, ଏହି ବରିଷ୍ଠମାନଙ୍କ କଥା ଦେଖିଲେ ଏବଂ ଶୁଣିଲେ ଖୁବ୍ ଦୁଃଖଦ ଓ ଲଜ୍ଜାଜନକ ମନେ ହେଉଛି। ଏହି ବରିଷ୍ଠମାନଙ୍କୁ ଉତ୍ତମ ଆଚରଣ, ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ଓ ଅନେକ ସମସ୍ୟା, ତା ସହିତ ସେମାନଙ୍କର ଆବଶ୍ୟକତା ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା ହେଉଛି ବିଶ୍ୱ ବରିଷ୍ଠ ନିର୍ଯାତନା ସଚେତନତା ଦିବସର ମୁଖ୍ୟ ଆଭିମୁଖ୍ୟ। ତେବେ ଶ୍ରୋତା ଭଉଣୀ, ବରିଷ୍ଠମାନଙ୍କୁ ଆଦର କରିବା ପାଇଁ ସଚେତନତା ସୃଷ୍ଟି କରିବା ସତରେ କେତେ ବଡ଼ ବିଡ଼ମ୍ବନାର ବିଷୟ କହିଲେ! ସେମାନଙ୍କୁ ତ ଆମେ ସ୍ୱତଃ ସେବା ଓ ଯତ୍ନ କରିବା କଥା,

ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ 15 ଦିନ ବିଶ୍ୱ ପବନ ଦିବସ ପାଳିତ ହୋଇଥାଏ। ଏହି ଦିନ ବିଭିନ୍ନ ସ୍ଥାନରେ ୱିଣ୍ଡ ଟର୍ବାଇନ୍ କିପରି କାମ କରେ ଏବଂ ଏକ ସବୁଜ ଭବିଷ୍ୟତ ଗଢ଼ିବାରେ ଏହାର ଭୂମିକା କ'ଣ ରହିଛି ସେ ବିଷୟରେ ବିଶେଷଜ୍ଞମାନେ ଆଲୋଚନା କରିଥାନ୍ତି। ଏହି ପବନ ଶକ୍ତିର ଗୁରୁତ୍ୱ ଆମେ ସମସ୍ତେ ଅନୁଭବ କରି ନିଶ୍ଚିତ ଭାବରେ ସଚେତନ ହେବା ବୋଲି ଆଶା କରୁଛି।

0: ଶ୍ରୋତା ଭଉଣୀ, ମାନବିକ ଚେତନାର ବିମଳ ପରିପ୍ରକାଶ ହେଉଛି ସାହିତ୍ୟ। ସାହିତ୍ୟ ଉପାସନା କରେ ସତ୍ୟ ଶିବ ସୁନ୍ଦର। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ସାହିତ୍ୟର କେନ୍ଦ୍ରବିନ୍ଦୁ ହେଉଛି ସତ୍ୟ ଶିବ ଓ ସୌନ୍ଦର୍ଯ୍ୟ। ଏହି ସତ୍ୟ ଶିବ ଓ ସୌନ୍ଦର୍ଯ୍ୟକୁ ସାହିତ୍ୟରେ ପରିପ୍ରକାଶିତ କରେ ନାରୀ। ତେବେ ଆଜି ଆସନ୍ତୁ ଏଇ ନାରୀର ପ୍ରତିବିମ୍ବକୁ ଦେଖିବା। ସ୍ୱର୍ଣ୍ଣମୟୀ ଖୁଣ୍ଟିଆଙ୍କ ସାହିତ୍ୟର ଆଇନାରେ ନାରୀ ଆଲୋଚନାରେ।
1: ଦେବୀ ପ୍ରପନ୍ନତି ହରେ ପ୍ରସିଦ୍ଧ ପ୍ରସିଦ୍ଧ ପ୍ରଣତାନା ପ୍ରସିଦ୍ଧତ୍ୱଂ ଦେବୀ ବିଶ୍ୱର୍ତ୍ତି ହରିଣୀ ତ୍ରୈଲୋକ୍ୟ ବାସିନା ନିତ୍ୟଂ ଲୋକାନାଂ ବରଦା ଭବ। ସର୍ବଦେବତାଙ୍କର ସମ୍ମିଳିତ ବ୍ୟାକୁଳ ସ୍ତୁତିରେ ମହାଦେବୀଙ୍କର ପ୍ରତିଶ୍ରୁତି ଇଥ୍ୟଂ ୟଦା ୟଦା ବାଧା ଜାନବତ୍ଥ ଭବିଷ୍ୟତି ତଦା ତଦାବତି ୟର୍ ହମ୍ୟଂ ରସଂଖ୍ୟୟଂ। ସ୍ଥୂଳ ରୂପେ ରଚିତ ଶ୍ରୀ ଦୁର୍ଗା ସ୍ତୋତ୍ରରେ ଏହି ସ୍ୱଳ୍ପ ସ୍ତୋତ୍ରାବଳୀ ନାରୀର ବିଶ୍ୱବ୍ୟାପୀ ସୂକ୍ଷ୍ମବ୍ୟାପ୍ତିକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରତିପାଦିତ କରିଅଛି। ବୈବସ୍ୱତମାନଙ୍କର ବିଭିନ୍ନ ସମ୍ବତ୍ସରରେ ଦେବୀଙ୍କ ଦ୍ୱାରା ଜଗଦ୍ଧାରଣ ନିମିତ୍ତ ପ୍ରତିପାଦିତ ହୋଇଥିବା କାର୍ଯ୍ୟାବଳୀର ପ୍ରତିଫଳନ ତତ୍କାଳୀନ ବୈଦିକ ସାହିତ୍ୟଠାରୁ ଆରମ୍ଭ କରି ସାମାଜିକ ତଥା ଅନ୍ୟାନ୍ୟ ସାହିତ୍ୟ କ୍ଷେତ୍ରକୁ ଶୋଭିତ କରିଅଛି। ଆମର ପୂର୍ବଜଗଣ ଅତ୍ୟନ୍ତ ଆଡ଼ମ୍ବର ତଥା ଗଦ୍ଗଦ୍ ସ୍ୱରରେ ନାରୀର ମହିମାଗାନ କରିଥିବା ତତ୍କାଳୀନ ସମସ୍ତ ଗ୍ରନ୍ଥରେ ପ୍ରତିଫଳିତ ହୋଇଅଛି। ଅଦ୍ୟାବଧି ମହାନ ଭାରତୀୟ ସଂସ୍କୃତିର ଧ୍ୱଜାଧାରଣ କରୁଥିବା ସାହିତ୍ୟ କୃତି ସେ ବୈଦିକ ହେଉ ବା ଆଦିଯୁଗ ମଧ୍ୟଯୁଗ ଓ ସାମ୍ପ୍ରତିକ ହେଉ, ସମସ୍ତ ଯୁଗର ସାହିତ୍ୟରେ ନାରୀର ସ୍ୱରୂପ ବର୍ଣ୍ଣିତ ହୋଇଅଛି। ଯୁଗେ ଯୁଗେ ନାରୀ ଶକ୍ତିମୟୀ ଆଦ୍ୟା ସକଳ ସୃଜନ ଶକ୍ତିର ଆଧାର, ଜନନୀ ଭଗିନୀ ଓ ଜୟା ସବୁ ଗୋଟିଏ ଶକ୍ତିର ରୂପାନ୍ତର। ସ୍ନେହ ସେବା ଆତ୍ମୋତ୍ସର୍ଗ ଅସୀମ ଧୈର୍ଯ୍ୟ ନିଆରା ପ୍ରେମ ମମତାର ମୋହକରେ ଚଳଚଞ୍ଚଳ ଫଲୁସେ ଜୀବନକୁ ପାଣି ଛଡ଼େଇ ସବୁକିଛି ଦେଇପାରେ ବୋଲି ସେ ଦେବୀ, ସମସ୍ତ ଐଶ୍ୱରିକ ଶକ୍ତିର ଅଧିକାରିଣୀ ବୋଲି ଭାରତବର୍ଷରେ ସବୁ ମହାନ ଜିନିଷକୁ ନାରୀ ରୂପରେ ପୂଜା କରିବାର ପରମ୍ପରା ଦୃଶ୍ୟମାନ ହୁଏ। ସେଇଥିପାଇଁ ଅଥର୍ବବେଦରେ ପୃଥିବୀ ସୂକ୍ତରେ ମାଟିକୁ ମା ରୂପରେ ପୂଜା କରାଯାଏ ବୋଲି ଉଲ୍ଲେଖ ରହିଛି, ଯାହାର ସ୍ପଷ୍ଟ ପ୍ରମାଣ ହେଲା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅଛି। ସାହିତ୍ୟ ଓ ସମାଜ ପରସ୍ପର ନିର୍ଭରଶୀଳ। ସମାଜ ହେଉଛି ସାହିତ୍ୟର ଆଧାରଭୂମି ଏବଂ ସାହିତ୍ୟ ସମାଜର ଦର୍ପଣ ବା ଆଇନା। ତେଣୁ ଆମେ ଯେତେବେଳେ ସାହିତ୍ୟର ଆଇନାରେ ନାରୀକୁ ଦେଖିବାର ପ୍ରୟାସ କରୁ, ସେତେବେଳେ ବୈଦିକ ସାହିତ୍ୟରେ ଗାର୍ଗୀ ମୈତ୍ରୀ ଆପାଲା ବିଶ୍ୱବାରା ପ୍ରଭୃତି ନାରୀଗଣ ବେଦବିଦ୍ୟାରେ ପାରଙ୍ଗମ ହୋଇ ବୈଦିକ ମନ୍ତ୍ର ରଚନା କରୁଥିଲେ। କେବଳ ଗୃହକର୍ମରେ ଆବଦ୍ଧ ନ ରହି ସ୍ୱାମୀଙ୍କର ଛାତ୍ରମାନଙ୍କୁ ବିଦ୍ୟାଦାନ କର୍ମ ମଧ୍ୟ ସମ୍ପାଦନ କରୁଥିଲେ। ଆଜି ବି ସେମାନେ ସମ୍ମାନ୍ୟା। ରାମାୟଣକୁ ଦେଖିଲେ ଜଣାଯାଏ ଯେ ଅସୁର ରାଜା ରାବଣ ସୀତାଦେବୀଙ୍କୁ ଚୋରି କରିଥିଲା ସତ୍ୟ, କିନ୍ତୁ ଅତ୍ୟାଚାର ନ କରି ଅଶୋକ ବନରେ ସମ୍ମାନଜନକ ଅବସ୍ଥାରେ ରଖିଥିଲା। ମହାଭାରତରେ ମଧ୍ୟ ଦେଖିବାକୁ ମିଳେ ଭୀଷ୍ମ କାଶୀ ରାଜାଙ୍କୁ ଜୟ କରି ତାଙ୍କର ତିନି କନ୍ୟା ଅମ୍ବା ଅମ୍ବିକା ଓ ଅମ୍ବାଳିକାଙ୍କୁ ହରଣ କରିଥିଲେ। ମାତ୍ର ଅମ୍ବା ଶାଲ୍ୟ ରାଜାଙ୍କ ପ୍ରତି ଆକୃଷ୍ଟ ଥିବା ଜାଣିବା ପରେ ସମ୍ମାନର ସହିତ ଅମ୍ବାଙ୍କୁ ଶାଲ୍ୟ ନୃପତିଙ୍କ ନିକଟକୁ ପଠାଇ ଦେଇଥିଲେ। ମୁଁ ଏଇଠି ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ। ମନୁ ସଂହିତାର ନବମ ଅଧ୍ୟାୟରେ ଉଲ୍ଲେଖ ଅଛି, ପିତା ରକ୍ଷତି କୌମାରୀ ଭର୍ତ୍ତା ରକ୍ଷତି ଯୌବନୀ ରକ୍ଷତି ସ୍ଥବିରେ ପୁତ୍ରା ନ ସ୍ତ୍ରୀ ସ୍ୱାତନ୍ତ୍ର୍ୟ ମହର୍ତ୍ତି। ଅର୍ଥାତ୍ କୌମାର ଅବସ୍ଥାରେ ପିତାଙ୍କ

ଦ୍ୱାରା, ଯୌବନ ଅବସ୍ଥାରେ ପତି ଦ୍ୱାରା ଏବଂ ବୃଦ୍ଧାବସ୍ଥାରେ ପୁତ୍ରଙ୍କ ଦ୍ୱାରା ରକ୍ଷଣୀୟା ହୋଇଥିବାରୁ ନାରୀର ସ୍ୱାଧୀନ ସ୍ଥିତି ସମ୍ଭବ ନୁହେଁ। ପ୍ରାଚୀନ କାଳରୁ ଏ ପ୍ରକାର ଧାରଣା ମଣିଷକୁ ପ୍ରଭାବିତ କରିଛି। ଏହା ସତ୍ତ୍ୱେ ଆର୍ଯ୍ୟ ସଂସ୍କୃତିରେ ନାରୀ ଦେବୀ ଭାବରେ କଳ୍ପିତ ହୋଇଛି। ସ୍ୱର୍ଗ ତାର କ୍ଷେତ୍ର, ମର୍ତ୍ତ୍ୟ ତାର ଲୀଳାଭୂମି, ସୃଷ୍ଟି ସ୍ଥିତି ଓ ବିଲୟର କାରଣ ମଧ୍ୟ ସେ, ଯାହା ଆମେ ଚଣ୍ଡୀର ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣିତ ଅଛି। ଅତୁଲମ୍ ତତ୍ର ଦେବଃ ସର୍ବଦେବ ଶରୀରଜମ୍ ଏକସ୍ତମ୍ ତଦ୍ଭୁତ ନାରୀ ବ୍ୟାପ୍ତ ଲୋକେ ତ୍ରୟମ୍ ତିଷା। ଅର୍ଥାତ୍ ସବୁ ଦେବତାଙ୍କର ତେଜ ତିନି ଲୋକକୁ ବ୍ୟାପିଗଲା ଓ ସେଥିରୁ ଏକ ଦିବ୍ୟ ନାରୀ ତଦ୍ଭବ ହେଲା। ଏହି କେତୋଟି ଧାଡ଼ିରେ ଭାରତୀୟ ଦର୍ଶନରେ ନାରୀର ସ୍ୱରୂପକୁ ବୁଝାଇ ଦିଆଯାଇଛି। ଭାରତୀୟ ସାହିତ୍ୟରେ ନାରୀର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୁରାଣ, ମହାକାବ୍ୟ ଓ ପ୍ରାଚୀନ ସାହିତ୍ୟରୁ ଅଦ୍ୟାବଧି ସାହିତ୍ୟର ଆଇନାରେ ନାରୀ କେବେ ଶକ୍ତିର ପ୍ରତୀକ, କେବେ ତ୍ୟାଗର ମୂର୍ତ୍ତି ତଥା ସହନଶୀଳତା ଓ ପ୍ରେରଣାର ପ୍ରତୀକ ଅଟେ। ଆଲୋଚନାର ପରିସରଭୁକ୍ତ କଲାବେଳେ କେବେ ଭକ୍ତିମତୀ, ପୁଣି କେବେ ସୌନ୍ଦର୍ଯ୍ୟବତୀ ଅଟେ। ତତ୍ପରବର୍ତ୍ତୀ ସାହିତ୍ୟର କ୍ରମସୋପାନରେ ସେହି ନାରୀ ପରିବର୍ତ୍ତନର ଧାରାରେ ପାଦ ଥାପେ, ଯେଉଁଠି ନିଜର ଅଧିକାର, ସଂଘର୍ଷ, ଶିକ୍ଷା, ସ୍ୱାଭିମାନ ଓ ସମାଜରେ ସମାନ ସ୍ଥାନ ପାଇଁ ଲଢ଼େଇ କରିବା ସାହିତ୍ୟର ମୁଖ୍ୟ ବିଷୟ ପାଲଟି ଯାଇଛି। ବର୍ତ୍ତମାନ ଆମେ ଦେଖିବା ବେଦରେ ନାରୀ। ବେଦବର୍ଣ୍ଣିତ ନାରୀଗଣ ଉଚ୍ଚସ୍ଥାନରେ ଅଧିଷ୍ଠିତା, ଶିକ୍ଷା ଗ୍ରହଣ ସହିତ ଯଜ୍ଞ ତଥା ଧର୍ମକାର୍ଯ୍ୟରେ ପୁରୁଷଙ୍କର ସହଭାଗୀ ଥିଲେ। ଉପନିଷଦରେ ନାରୀ ଜ୍ଞାନ ଅନ୍ୱେଷଣ ସହିତ ସତ୍ୟସନ୍ଧ ଥିଲେ, ଦାର୍ଶନିକ ଚର୍ଚ୍ଚାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରି ପୁରୁଷ ପଣ୍ଡିତମାନଙ୍କୁ ପ୍ରଶ୍ନ କରିବାର ସାହସିକତା ଦେଖିବାକୁ ମିଳେ, ଯାହାର ଉଦାହରଣ ଥିଲେ ଗାର୍ଗୀ ଏବଂ ମୈତ୍ରୀ। ତାପରେ ଦେଖିବା ପୁରାଣ ସାହିତ୍ୟରେ ନାରୀ। ପୁରାଣ ସାହିତ୍ୟରେ ନାରୀ ଶକ୍ତି ସମ୍ପନ୍ନା, ଦୁର୍ଗା ଶକ୍ତି ସ୍ୱରୂପ, ସରସ୍ୱତୀ ଜ୍ଞାନ ସ୍ୱରୂପ ଓ ଲକ୍ଷ୍ମୀ ସମୃଦ୍ଧ ସ୍ୱରୂପ ଅଟନ୍ତି। ଯଥା ରାମାୟଣକୁ ଦେଖିଲେ ସୀତା ସହନଶୀଳା ଚରିତ୍ରକୁ ପ୍ରତିନିଧିତ୍ୱ କଲାବେଳେ ସେଇଠି କୈକେୟୀ, କୌଶଲ୍ୟା ଓ ସୁପର୍ଣ୍ଣଖା ସଦୃଶ ନାରୀମାନେ ଭିନ୍ନ ଭିନ୍ନ ରୂପକୁ ବ୍ୟକ୍ତ କରନ୍ତି। ମହାଭାରତ ଦେଖିବା ବେଳେ ଆମ ଦୃଷ୍ଟିକୁ ଆସନ୍ତି ଦ୍ରୌପଦୀଙ୍କ ଭଳି ଜଣେ ବିରଳ ବ୍ୟକ୍ତିତ୍ୱ, ଯାହା ଭିତରେ ଅନ୍ୟାୟ ଓ ଅପମାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରୁଥିବା ଜଣେ ସାହସୀ ନାରୀକୁ ଆମେ ଦେଖୁ। ସମଭାବରେ ଦେଖୁ କୁନ୍ତି ଓ ଗାନ୍ଧାରୀଙ୍କ ଭଳି ମାତୃଚରିତ୍ର, ଯିଏକି କର୍ତ୍ତବ୍ୟ ଓ ତ୍ୟାଗର କାରାଗାରରେ ବନ୍ଦୀ। ରାମାୟଣର ସୀତା ହୁଅନ୍ତୁ ବା ମହାଭାରତରେ ଦ୍ରୌପଦୀ ହୁଅନ୍ତୁ, ଏମାନେ ସମାଜ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ପ୍ରତିନିଧିତ୍ୱ କରନ୍ତି। ବୌଦ୍ଧ ଓ ଜୈନ ସାହିତ୍ୟରେ ନାରୀଙ୍କୁ ଆମେ ଯଦି ଦେଖିବା, ତାର ପରବର୍ତ୍ତୀ କାଳରେ ଏହି ସାହିତ୍ୟ ଦ୍ୱୟରେ ନାରୀଙ୍କୁ ଆଧ୍ୟାତ୍ମିକ ସାଧନାର ଅଂଶ ଭାବରେ ଦେଖିବାକୁ ମିଳେ। ଏକ ପକ୍ଷରେ ଜ୍ଞାନ, ଭକ୍ତି ଓ ସାଧନାରେ ଉନ୍ନତି କରୁଥିବା ନାରୀଙ୍କୁ ଦେଖୁ, ଅପରପକ୍ଷରେ ମୋହମାୟାରେ ଛନ୍ଦି ହୋଇଥିବା ନାରୀ ଚରିତ୍ର ମଧ୍ୟ ଦୃଷ୍ଟିକୁ ଆସନ୍ତି। ତତ୍ପରେ ଚର୍ଯ୍ୟା ସାହିତ୍ୟରେ ନାରୀ। କ୍ରମସୋପାନ ଦେଇ ଚର୍ଯ୍ୟା ସାହିତ୍ୟ ଆସେ, ଏଥିରେ ଏକ ବ୍ୟତିକ୍ରମ ଦେଖାଦିଏ। ଏଠାରେ ନାରୀ କେବଳ ଗୃହବନ୍ଦୀ ନୁହେଁ, ବରଂ ସେ ସାଧନା, ପ୍ରେମ ଓ ଜୀବନର ପ୍ରତୀକ ଅଟେ। ଚର୍ଯ୍ୟା ସାହିତ୍ୟ ଓଡ଼ିଆ ସାହିତ୍ୟର ପ୍ରାଚୀନତମ ଧାରା ଭାବରେ ପରିଚିତ। ଏହି ସାହିତ୍ୟରେ ନାରୀକୁ ଭାବ, ଭକ୍ତି, ପ୍ରେମ ଓ ଆଧ୍ୟାତ୍ମିକତାର ଉତ୍ସ ଭାବରେ ଚିତ୍ରଣ କରାଯାଏ। ନାରୀ ଏଠାରେ ସର୍ବଶ୍ରେଷ୍ଠ ସ୍ଥାନ ଲାଭ କରିଛି। ନାରୀକୁ ଡୁମ୍ବି, ଶବରୀ ଆଦିଙ୍କୁ ନୈରତ୍ମ ଭାବରେ ଚିତ୍ରଣ କରାଯାଇଛି। ଯେମିତି ଆମର ପୁରାଣ ସାହିତ୍ୟରେ ବା ଆଧ୍ୟାତ୍ମିକ ସାହିତ୍ୟରେ ଈଶ୍ୱର ଯେମିତି ପୁରୁଷ, ସେମିତି ଚର୍ଯ୍ୟା ସାହିତ୍ୟରେ ଈଶ୍ୱର ବା ନୈରାତ୍ମା ହେଉଛନ୍ତି ନାରୀ, ସାଧକ ହେଉଛନ୍ତି ପୁରୁଷ। ତେଣୁ ନାରୀକୁ ଅଗ୍ରାଧିକାର ଦିଆଯାଇଛି। ଅତଏବ ଚର୍ଯ୍ୟା ସାହିତ୍ୟରେ ନାରୀ କେବେ ପ୍ରେମିକା, କେବେ ପତ୍ନୀ, କେବେ ଗୃହିଣୀ ଓ କେବେ ସାଧନାର ସହଚରୀ ଅଟେ। ତାଙ୍କ ମାଧ୍ୟମରେ ମାନବ ଜୀବନର ସାଧାରଣ ଭାବନା, ଦୁଃଖ, ସୁଖ ଓ ଆତ୍ମିକ ଅନୁଭୂତି ପ୍ରକାଶ ପାଇଛି। ଅନେକ ସ୍ଥାନରେ ନାରୀକୁ ଶକ୍ତି ଓ ସୃଷ୍ଟିର ମୂଳ ରୂପ ଭାବରେ ବିବେଚନା କରାଯାଇଛି। ଚର୍ଯ୍ୟା ପରେ ଆମେ ସାରଳା ଯୁଗର ନାରୀଙ୍କୁ ବିବେଚନା କରିବା। ସାରଳା ଯୁଗ ଓଡ଼ିଆ ସାହିତ୍ୟରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଅଛି। ଏ ଯୁଗର ପ୍ରତିନିଧି ହେଉଛନ୍ତି କବି ସାରଳା ଦାସ।

0: ଏ ଯୁଗର ନାରୀ କେବଳ ଜଣେ ସୁଗୃହିଣୀ ନୁହନ୍ତି, ବରଂ ଆଧ୍ୟାତ୍ମିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ଲାଭ କରିଛନ୍ତି। ଏ ନାରୀ ପତିବ୍ରତା, ମାତୃସ୍ୱରୂପା, ସହନଶୀଳା ଓ ତ୍ୟାଗମୟୀ ଅଟେ। ବିଶେଷ କରି ମହାଭାରତରେ ଦ୍ରୌପଦୀ, କୁନ୍ତୀ ଓ ଗାନ୍ଧାରୀ ଚରିତ୍ରମାନଙ୍କ ମାଧ୍ୟମରେ ସାହସ, ଧୈର୍ଯ୍ୟ ଓ ମର୍ଯ୍ୟାଦାକୁ ଜାଗ୍ରତ କରାଯାଇଛି। ଏପରିକି ଚଣ୍ଡୀ ପୁରାଣରେ ସାରଳା ଦାସ ପ୍ରାଧାନ୍ୟ ଦେଇଛନ୍ତି ମାଙ୍କୁ। ସମଗ୍ର ଚଣ୍ଡୀ ପୁରାଣରେ ଆରାଧ୍ୟ ହେଉଛନ୍ତି ଚଣ୍ଡୀଦେବୀ। ଏଠି ନାରୀ ଚରିତ୍ର ଦେବୀ ଆସନରେ ଅଭିଷିକ୍ତା। ତାପରେ ଆମେ ଦେଖିବା ପଞ୍ଚସଖା ସାହିତ୍ୟରେ ନାରୀ। ସାଧାରଣତଃ ପଞ୍ଚସଖା ସାହିତ୍ୟ ହେଉଛି ଭକ୍ତି ଓ ଆଧ୍ୟାତ୍ମିକତାର ସାହିତ୍ୟ। ଏଥିରେ ନାରୀ ଚରିତ୍ରମାନଙ୍କର ଧର୍ମୀୟ ଭାବନା, ନୈତିକତା ଓ ଆତ୍ମିକ ଶକ୍ତିର ଚିତ୍ର ଦେଖିବାକୁ ମିଳେ। ଏ ଯୁଗର ପ୍ରମୁଖ କବିମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ ଓ ଯଶୋବନ୍ତ ଦାସ, ଯିଏକି ନିଜ ନିଜ ସାହିତ୍ୟରେ ନାରୀଙ୍କୁ ଭକ୍ତି, ଶୁଦ୍ଧତା ଓ ଆଦର୍ଶର ପ୍ରତୀକ ଭାବରେ ଚିତ୍ରଣ କରିଥିଲେ। ପଞ୍ଚସଖା ଯୁଗର କବିମାନେ ସମାଜରେ ନାରୀଙ୍କର ମର୍ଯ୍ୟାଦା ଓ ସମ୍ମାନକୁ ମଧ୍ୟ ଉଲ୍ଲେଖ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଧ୍ୟାତ୍ମିକ ସାହିତ୍ୟକୁ ଛାଡ଼ିଦେଲେ ତାପରେ ଆରମ୍ଭ ହୁଏ କାବ୍ୟ ଯୁଗ, ଯେମିତିକି ନରସିଂହ ସେନ, ବିଷ୍ଣୁ ଦାସ ବା ବତ୍ସ୍ୟ ଦାସଙ୍କର କଳସା ଚୌତିଶା ଆଦି, ଯାହାକୁ କାବ୍ୟ ଯୁଗର ପ୍ରାକ୍ ରୀତି ଯୁଗ ଭାବରେ ବିବେଚନା କରୁଛେ ବା ରୀତି ଯୁଗର ଆରମ୍ଭ ହୁଏ। ଏହି ରୀତି ସାହିତ୍ୟରେ ନାରୀ ଓଡ଼ିଆ ସାହିତ୍ୟରେ ରୀତି ଯୁଗକୁ ଅଳଙ୍କାର ଓ ଶୃଙ୍ଗାରର ଯୁଗ ବୋଲି କୁହାଯାଏ। ଏ ଯୁଗର କବିମାନେ ନାରୀଙ୍କର ସୌନ୍ଦର୍ଯ୍ୟ, ପ୍ରେମ ଓ ଭାବନାକୁ ଅତ୍ୟନ୍ତ କଳାତ୍ମକ ଭାବରେ ଚିତ୍ରଣ କରିଥିଲେ। ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପରି କବିମାନେ ତାଙ୍କ କାବ୍ୟରେ ନାରୀଙ୍କୁ ମୁଖ୍ୟସ୍ଥାନ ଦେଇଥିଲେ। ଅର୍ଥାତ୍ ଏଠାରେ ନାରୀକୁ ଆଧାର କରି କାବ୍ୟ ଲେଖାଯାଇଛି, ତେଣୁ ନାରୀ କାବ୍ୟରେ ନାୟିକା ହୋଇଯାଇଛି, ଯାହାକି ଶୀର୍ଷରେ ପହଞ୍ଚିଛି ଅଷ୍ଟାଦଶ ଶତାବ୍ଦୀରେ ଭଞ୍ଜଙ୍କ ବେଳକୁ। ଏବଂ ସେଥିରେ ସେ କହୁଛନ୍ତି, କାବ୍ୟରେ ନାୟିକା ସିନା ପ୍ରଧାନ, ତାହାକୁ ଘେନି ସବୁ ରସମାନ। ଏପରିକି ଶୃଙ୍ଗାର ରସରେ ନାରୀ ପ୍ରାଧାନ୍ୟ ରହିଛି। ଶୃଙ୍ଗାର ରସ ଯେତେବେଳେ ଭକ୍ତିରସରେ ପରିଣତ ହୋଇଛି, ସେଠି ମଧ୍ୟ ରାଧାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ସପ୍ତଦଶ ଶତାବ୍ଦୀରେ ଆରମ୍ଭ ହୋଇଥିବା କାବ୍ୟଯୁଗ ଅଷ୍ଟାଦଶ ଶତାବ୍ଦୀରେ ଶୀର୍ଷରେ ପହଞ୍ଚି ଦେବୀ ନାରୀ ପ୍ରଣୟିନୀ ନାରୀରେ ମଧ୍ୟ ପରିଣତ ହେଲା। ଏବଂ ପ୍ରଣୟିନୀ ନାରୀ ଶୃଙ୍ଗାର ରସ ଓ ଭକ୍ତିରସ ଉଭୟତ୍ର ସେହି ପ୍ରଧାନ ହୋଇ ରହିଲା। ଉନବିଂଶ ଶତାବ୍ଦୀ ଏପରିକି ଅଭିମନ୍ୟୁଙ୍କ ପର୍ଯ୍ୟନ୍ତ ଏହି ଧାରା ବଜାୟ ରହିଲା। ତାଙ୍କ ସାହିତ୍ୟରେ ସେ ସ୍ପଷ୍ଟ ଭାବରେ କହିଲେ, ଓ କରିବି ଆଲୋ ଦାସୀ ଡାକିଲେ କିଶୋରୀ ଯେ। ଏଠି ରାଧାଙ୍କୁ ପ୍ରାଧାନ୍ୟ ଦିଆଗଲା। ୟା ପରେ ଆମେ ଉନବିଂଶ ଶତାବ୍ଦୀର ସାହିତ୍ୟରେ ନାରୀଙ୍କୁ ବର୍ଣ୍ଣନା ଦେଖିବା। ଉନବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ନାରୀ ଜୀବନର ବାସ୍ତବ ଚିତ୍ର ତଥା ସମାଜ ସଂସ୍କାରର ବାର୍ତ୍ତା ପ୍ରତିଫଳିତ ହୁଏ। ରାଧାନାଥଙ୍କ ସାହିତ୍ୟ ନାରୀ ପ୍ରଧାନ ନଥିଲା କିମ୍ବା ପୁରୁଷ ପ୍ରଧାନ ନଥିଲା, ସେ ଅନୁକରଣରେ ଚାଲିଗଲେ। ତଥାପି ନାରୀ ଚରିତ୍ରକୁ ସ୍ୱତନ୍ତ୍ର ଭାବରେ ନୁହେଁ, କାହାଣୀ ଆଧାରରେ କରାଗଲା, କିନ୍ତୁ ନାରୀ ଚରିତ୍ରକୁ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦିଆଗଲା। ଫକୀରମୋହନଙ୍କ ସାହିତ୍ୟରେ ଏବଂ ଗଙ୍ଗାଧରଙ୍କ ସାହିତ୍ୟରେ ନାରୀ ହୋଇଗଲା ଭାରତୀୟ ନାରୀ, ଏକ ମୂଲ୍ୟବୋଧର ପ୍ରତୀକ, ଭାରତୀୟ ସନାତନୀ ପରମ୍ପରା ଓ ସଂସ୍କୃତିର ଆଧାର। ସେଥିରେ ତପସ୍ୱିନୀ ହୋଇଗଲେ ସୀତା, ପ୍ରଣୟ ବଲ୍ଲରୀରେ ମୁଖ୍ୟ ହୋଇଗଲେ ଶକୁନ୍ତଳା। ସବୁ ଜାଗାରେ ନାରୀର ମହତ୍ତ୍ୱ ବା ନିଷ୍ଠାକୁ ପ୍ରତିପାଦିତ କରାଗଲା, ଯାହା ରାଧାନାଥ କରିନାହାନ୍ତି। ଗଙ୍ଗାଧରଙ୍କର ପ୍ରତ୍ୟେକ କାବ୍ୟରେ ନାରୀ ହିଁ ପ୍ରାଧାନ୍ୟତା ପାଇଲା ଏବଂ ନାରୀକୁ ଏକ ମୂଲ୍ୟବୋଧ, ଆଦର୍ଶ ଏବଂ ସାଂସ୍କୃତିକ ଚେତନାର ମୁଖ୍ୟ ପ୍ରତିନିଧି ଭାବରେ ଗ୍ରହଣ କରାଗଲା। ଭାରତୀୟ ନାରୀ ଗୋଟିଏ ସଂସ୍କୃତି ସମ୍ପନ୍ନ ନାରୀରେ ପରିଣତ ହେଲା, ସର୍ବୋଚ୍ଚ ସ୍ଥାନ ପାଇଲା। ସେତିକି ବେଳକୁ ଫକୀରମୋହନ ସାମାଜିକ ସ୍ତରରେ ନାରୀର ଭୂମିକାକୁ ଆହୁରି ପ୍ରତ୍ୟକ୍ଷ କରିଦେଲେ, ଯେମିତି ଚନ୍ଦ୍ରମଣିକୁ ଭଲ ବାଟକୁ ଆଣିବାକୁ ସାଆନ୍ତାଣୀଙ୍କର ଭୂମିକା, କିମ୍ବା ରେବତୀ ଚରିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ ଗୋଟିଏ ଯୁଗର ପରିବର୍ତ୍ତନର ବାହକ ଭାବରେ ବାସୁଦେବ ଆସୁଛି, କିନ୍ତୁ ସେ ରେବତୀର ଆଧାରରେ ଆସୁଛି। ଶିକ୍ଷାର ପରିବର୍ତ୍ତନ ହେବ, ବିଚାରର ପରିବର୍ତ୍ତନ ହେବ, ସାମାଜିକ ଚିନ୍ତାଧାରାର ପରିବର୍ତ୍ତନ ହେବ, ସେସବୁ ରେବତୀର ଆଧାରରେ ଆସୁଛି। ଗାରୁଡ଼ି ମନ୍ତ୍ର ଗଳ୍ପରେ ବାବୁ ଚେଷ୍ଟା କରୁଛନ୍ତି ତାଙ୍କର ସ୍ତ୍ରୀ ଯେ ଲାଜକୁଳି ତାଙ୍କୁ ଶିକ୍ଷା ଦିଆ ହେଉଛି, ସେ ତାଙ୍କୁ ଲାଜ ଛଡ଼େଇକି ଶିକ୍ଷିତ କରିବାକୁ ଚେଷ୍ଟା କରୁଛି। ସାପ କାମୁଡ଼ିଛି ମିଛରେ କହୁଛନ୍ତି ଏବଂ ଯେଉଁ ଦାସୀ ଲାଜ ଶିଖଉଥିଲା ସେ ଦାସୀ ଗାଁକୁ ପଳାଇଛି, ତାକୁ ବିଦା କରି ଦିଆଯାଇଛି। ତେଣୁ ନାରୀ ପ୍ରଗତିର କଥା ସେଥିରେ ଆସିଛି। ସେ ସମୟ ପରେ କୁନ୍ତଳା କୁମାରୀ ଆସିଛନ୍ତି। ସେ ସମ୍ପୂର୍ଣ୍ଣ ଭାବରେ ନାରୀ ଭିତରେ ଆଧ୍ୟାତ୍ମିକତା ଶିକ୍ଷା ସବୁର ସେ ପ୍ରତୀକ ହୋଇ ଆସିଛନ୍ତି। ତାପରେ ସତ୍ୟବାଦୀ ଯୁଗରେ ମଧ୍ୟ ନାରୀ ଚରିତ୍ରଗୁଡ଼ିକ ମଧ୍ୟ ଦେଶପ୍ରେମରେ ଉଦ୍ଭୁତ ହୋଇଥିବା ଦେଖାଯାଇଅଛି। ଏ ଯୁଗର ସାହିତ୍ୟରେ ନାରୀକୁ କେବଳ ଘରର ସୀମା ମଧ୍ୟରେ ବନ୍ଦୀ ରୂପେ ନୁହେଁ, ବରଂ ଜଣେ ସ୍ୱାଭିମାନୀ ସମ୍ବେଦନଶୀଳ ଓ ସମାଜ ଗଠନରେ ସହଭାଗୀ ବ୍ୟକ୍ତିତ୍ୱ ଭାବେ ଦେଖାଯାଇଥିଲା। ନାରୀ ଶିକ୍ଷା ଓ ସଶକ୍ତିକରଣର ଆବଶ୍ୟକତା ମଧ୍ୟ ସାହିତ୍ୟରେ ପ୍ରତିଫଳିତ ହୋଇଥିଲା। ସବୁଜ ଯୁଗରେ ନାରୀ ଚରିତ୍ର ସୌନ୍ଦର୍ଯ୍ୟ ଓ ପ୍ରେମର ଆଦର୍ଶ ରୂପେ ଚିତ୍ରିତ ହୋଇଥିବା ବେଳେ ପ୍ରଗତି ଯୁଗରେ ସେ ଜଣେ ସଚେତନ ସଂଘର୍ଷଶୀଳ ଏବଂ ସମାଜ ପରିବର୍ତ୍ତନର ବାହକ ଭାବରେ ପ୍ରକାଶ ପାଇଛି। ଏହି ପରିବର୍ତ୍ତନ ଓଡ଼ିଆ ସାହିତ୍ୟରେ ନାରୀ ଚରିତ୍ରର ବିକାଶକୁ ସ୍ପଷ୍ଟ କରିଛି। ତାପରେ ଆମେ ଦେଖିବା ବିଂଶ ଶତାବ୍ଦୀର ପରବର୍ତ୍ତୀ ସମୟରୁ ଏଯାବତ୍ ଓଡ଼ିଆ ସାହିତ୍ୟରେ ନାରୀ ଚରିତ୍ର। ସମକାଳୀନ ସାହିତ୍ୟରେ ନାରୀ ଚରିତ୍ର ଆଉ କେବଳ ସହାନୁଭୂତିର ପାତ୍ର ନୁହେଁ, ସେ ନିଜ ନିଷ୍ପତ୍ତି ନେଉଥିବା, ଅନ୍ୟାୟର ପ୍ରତିବାଦ କରୁଥିବା ଓ ସମାଜରେ ନିଜର ସ୍ଥାନ ନିରୂପଣ କରୁଥିବା ଜଣେ ସଶକ୍ତ ଚରିତ୍ର ଭାବେ ଦଣ୍ଡାୟମାନ। ନାରୀ ସୃଷ୍ଟିର ଅମୂଲ୍ୟ ଉପହାର, ସେ ମା, ଭଉଣୀ, ସ୍ତ୍ରୀ ଓ କନ୍ୟାର ରୂପରେ ସମାଜକୁ ସୁନ୍ଦର କରିଥାଏ। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ନାରୀ ସମାଜରେ ଏକ ଅବିଭାଜ୍ୟ ଅଂଶ। ସାହିତ୍ୟ ହେଉଛି ସମାଜର ଆଇନା, ତେଣୁ ସାହିତ୍ୟରେ ନାରୀର ଜୀବନ, ଭାବନା, ସଂଘର୍ଷ ଓ ସଫଳତାର ସୁନ୍ଦର ଚିତ୍ର ଦେଖିବାକୁ ମିଳେ। ଓଡ଼ିଆ ସାହିତ୍ୟରେ ମଧ୍ୟ ନାରୀର ଅସାଧାରଣ ଚିତ୍ରଣ ଦେଖିବାକୁ ମିଳେ। ଫକୀରମୋହନ ସେନାପତି, ଗୋପୀନାଥ ମହାନ୍ତି, ପ୍ରତିଭା ରାୟ, ସୁରେନ୍ଦ୍ର ମହାନ୍ତି ଇତ୍ୟାଦି ଅନେକ କବି ଲେଖକଙ୍କର ଚରିତ୍ରରେ ନାରୀ ଚରିତ୍ରର ମହାନତା, ସମ୍ବେଦନଶୀଳତା, ପ୍ରତିବଦ୍ଧତା ତଥା ପ୍ରତିଜ୍ଞାକୁ ଭିତ୍ତି କରି ଗଢ଼ି ଉଠିଥିବା ଚରିତ୍ରର ସ୍ୱତନ୍ତ୍ରତାକୁ ସୁନ୍ଦର ଭାବରେ ଉପସ୍ଥାପିତ କରିଅଛନ୍ତି। ତେଣୁ ସାହିତ୍ୟର ଆଇନାରେ ନାରୀ କେବଳ ଏକ ଚରିତ୍ର ନୁହେଁ, ଶକ୍ତି ଓ ସହନଶୀଳତାର ପ୍ରତୀକ ତଥା ପ୍ରେରଣାର ଉତ୍ସ। ପରିଶେଷରେ ଏତିକି କହିବି, ସାହିତ୍ୟର ଭୂମିକା ସେହି କଲ୍ୟାଣମୟୀ ଜନନୀର ଭୂମିକାଠାରୁ କୌଣସି ଗୁଣରେ କମ୍ ନୁହେଁ। ତଥାପି ନାରୀ ସମାଜର ବର୍ଦ୍ଧିତ ସମସ୍ୟାକୁ ଆଖିରେ ରଖି ଲେଖକ ଲେଖିକାମାନେ ସେହି ସମସ୍ୟା ଓ ତାର ସମାଧାନର ପଥ କଳାତ୍ମକ ଭାବରେ ସାହିତ୍ୟ ମାଧ୍ୟମରେ ଦର୍ଶାଇ ଦେବାର ସମୟ ଆସିଛି। ପ୍ରତ୍ୟେକ ଲେଖକ ଲେଖିକା ଏଥିପ୍ରତି ସଜାଗ ରହିବା ସମାଜ ଲାଗି ଶୁଭସୂଚକ ଅଟେ।
1: ଶୁଣିଲେ ସ୍ୱର୍ଣ୍ଣମୟୀ ଖୁଣ୍ଟିଆଙ୍କ ଆଲୋଚନା ସାହିତ୍ୟର ଆଇନାରେ ନାରୀ। ଏଥର ଆରତୀ ମୁଖାର୍ଜୀଙ୍କ କଣ୍ଠରେ ଉଲ୍କା କଥାଚିତ୍ରର ଗୀତଟିଏ ଶୁଣନ୍ତୁ। ଗୀତ ରଚନା ସଚି ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ରାଜୁ ମିଶ୍ର ଓ ବିଭୁ ମହାନ୍ତି।

ଏଇଠି ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଓ ପରେ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ଗୋଲ୍ରେ ପରାସ୍ତ କଲା ସ୍ୱିଡେନ୍। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଆସନ୍ତା 19 ତାରିଖରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍କକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରୁ ଇରାନୀୟକୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଦିନ ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି, ଲେବାନନ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ, ହର୍ମୁଜ୍ ପ୍ରଣାଳୀ ଉନ୍କକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି, ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି।

0: स्थिरता बहाल होगी। अमेरिका ईरान शांति समझौते के बीच वैश्विक कच्चे तेल की कीमतों में 4% से अधिक की गिरावट, सेंसेक्स में 1100 अंक से अधिक की बढ़त, वित्त दिया। ब्रिटेन ने 16 वर्ष से कम उम्र के बच्चों के लिए सोशल मीडिया पर प्रतिबंध लगाया और फीफा विश्व कप में आज शाम स्पेन का मुकाबला काबो वर्डे से होगा। इसके साथ ही दोपहर समाचार का ये अंक समाप्त हुआ। नमस्कार।
1: ଏଦଳଚେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରୁ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁଜରାଟସ୍ଥିତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରସ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ

ମିଳିଥିବା ସୂଚନା ଅନୁସାରେ 1,15,36,537 ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁଠାରୁ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଦୃଢ଼ କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତି ସଭାର ଆୟୋଜନ କରାଯାଉଛି। ତିନିଦିନିଆ ରଜ ମହୋତ୍ସବର ତୃତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା' ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା, ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି।
ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ କରିବା ଲାଗି ସରକାର ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ୍ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମା' କେ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଜଲିସ୍ ସେରୱାନୀଙ୍କ ରଚନା ଓ ସାଜିଦ୍ ୱାଜିଦ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଦ କିଲର୍ର କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିରେ କଣ୍ଠ ଦେଇଛନ୍ତି କେ କେ ଓ ଶ୍ରେୟା ଘୋଷାଲ।

0: ଜଲି ଶେରୱାନୀଙ୍କ ରଚନା ଓ ସାଜିଦ୍ ୱାଦିନ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣିଲେ ହିନ୍ଦୀ କଥାଚିତ୍ର ଦ କିଲର୍ର କେତୋଟି ଗୀତ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ କରାଯାଇଥିବା ପ୍ରୟାସ ବିଷୟରେ ଜାଣିବା। ବିଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି, ଯାହାଫଳରେ ଏହା ଅଧିକ ସୁଲଭ, ଶସ୍ତା ଏବଂ ଉନ୍ନତମାନର ହୋଇପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ ସାମାଜିକ ତଥା ଆର୍ଥିକ ରୂପରେ ଦୁର୍ବଳ ଗରିବ ପରିବାରମାନଙ୍କୁ ପ୍ରତିବର୍ଷ ପରିବାର ପିଛା 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଦିଆଯାଇଛି ଏବଂ 1,80,000 କୋଟିରୁ ଅଧିକ ଚିକିତ୍ସା ଉପଲବ୍ଧ କରାଯାଇଛି। ସେହିପରି ସରକାର ଅକ୍ଟୋବର 2024 ଏହି ଯୋଜନାର ବିସ୍ତାର କରି ଆୟୁଷ୍ମାନ ଭାରତ ବୟବନ୍ଧନ ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ 70 ବର୍ଷରୁ ଅଧିକ ସମସ୍ତ ବୃଦ୍ଧ ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଗଲା। ଏହି ସମ୍ପର୍କରେ ଦିଲ୍ଲୀର ରୋହିତ ସିଂ କହିଲେ ଯେ ଏହି କାର୍ଡ ଦ୍ୱାରା ସେ ବେସରକାରୀ ଡାକ୍ତରଖାନାରୁ ମଧ୍ୟ ଚିକିତ୍ସା ଲାଭ କରିପାରୁଛନ୍ତି।
2: ଆୟୁଷ୍ମାନ କାର୍ଡରୁ ମୋତେ ଅତ୍ୟନ୍ତ ଲାଭ ମିଳୁଛି। ପ୍ରାଇଭେଟ୍ ହସ୍ପିଟାଲରୁ ମଧ୍ୟ ମୁଁ ନିଜ ଓ ନିଜ ପରିବାରର ଚିକିତ୍ସା କରିପାରୁଛି। ଏଠୁ ମୋତେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ।

0: ପରି ସରକାର ସବୁ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ଥାପନା କରିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅନ୍ତର୍ଗତ ଶସ୍ତା ଏବଂ ଉନ୍ନତମାନର ଔଷଧ ଉପଲବ୍ଧ କରାଯାଉଛି। ଏହି ସମ୍ପର୍କରେ ବିହାରର ଦିଲୀପ କୁମାର କହିଲେ ଯେ ଜନଔଷଧି କେନ୍ଦ୍ରରେ ଔଷଧ ଅତି କମ୍ ଦାମରେ ମିଳେ।
1: ଔଷଧର ମୂଲ୍ୟ ଏଠି ବହୁତ ଶସ୍ତା, 100 ଟଙ୍କାର ଔଷଧ 10 ଟଙ୍କାରେ ମିଳୁଛି। କମ୍ ମୂଲ୍ୟ ଯୋଗୁଁ ଆମ ଆର୍ଥିକ ବୋଝ କମ୍ ହୋଇପାରିଛି। ଏ ଔଷଧ ଭଲ କାମ କରୁଛି ଆଉ ଆମ ଟଙ୍କା ମଧ୍ୟ ସଞ୍ଚୟ ହୋଇପାରୁଛି। ମୁଁ ଗରିବ ଲୋକ, ଔଷଧ ଖାଇକି ଆରାମରେ ସୁସ୍ଥ ରହିପାରୁଛି।
0: ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଆଖି ଆଗରେ ରଖି ସରକାର ମେଡିକାଲ ଶିକ୍ଷାର ମଧ୍ୟ ବିସ୍ତାର କରିଛନ୍ତି। 2014ରେ ଦେଶରେ କେବଳ 8ଟି ଏମ୍ସ ଥିଲା, କିନ୍ତୁ ତାହା ଆଜି ବୃଦ୍ଧି ପାଇ 23 ହୋଇପାରିଛି। ଏତଦ୍ବ୍ୟତୀତ ମେଡିକାଲ କଲେଜ ସଂଖ୍ୟା 387ରୁ ବୃଦ୍ଧି ପାଇ 818 ହୋଇପାରିଛି। ସେହିପରି ପାରମ୍ପରିକ ଶିକ୍ଷା ପଦ୍ଧତିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ନଭେମ୍ବର 2014ରେ ଆୟୁଷ ମନ୍ତ୍ରଣାଳୟର ସ୍ଥାପନା କଲେ। ଆଜି ଦେଶରେ ମୋଟ 942ଟି ଆୟୁଷ ସଂସ୍ଥାନର ସ୍ଥାପନା କରାଯାଇଛି। ବିଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ହସ୍ପିଟାଲର ବିସ୍ତାର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଦୃଢ଼ କରି ସ୍ୱାସ୍ଥ୍ୟସେବାକୁ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ସୁଲଭ ଏବଂ ଉନ୍ନତ କରିଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଉପସ୍ଥାପନା ସନ୍ତୋଷ ପିଂ।
1: ମାକା ପୁପୁ ଝକା ଝକା ଇ କାର୍ଯ୍ୟକ୍ରମ ଯେନ୍ ନାମେ କୁଣା ଭାଷାତି ପ୍ରଚାର ପ୍ରସାର ମନାଲି, ଇ କାର୍ଯ୍ୟକ୍ରମ ଯେନ୍ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲଦାର ଯେତେ ରିନ୍ ଆକାଶବାଣୀ ତରଫ୍ତି ଜୁହାର। ମହାପୁରୁଗେ ସିର୍ଜିନା ବାଢ଼େ ବିଚିତ୍ର ଦୁ, ତାଙ୍ଘେ ସିର୍ଜିନା ବାବଦନୁ ଚିନ୍ତା କାମନା ନାମେ ଲେଖା ଆଲାର୍ଗେ ଛୋଟିଟି କଥା ମାନଲି ଦୁ। ନାମ ମହାପୁରୁଷେ ଯେତ୍କି ସିର୍ଜିନା ଆତିଲି ଅଦାନ ନାମ ଯେତ୍କି ଆହତ ହେତ୍କି ଆହୁରି ଆହାଗେ ଲଗାନ ବାକି ରକ। ତାଙ୍ଘେ ସିର୍ଜିନାନୁ ହାରବୁ ଆତିଲି, ତାଙ୍ଘେ ସିର୍ଜିନାନୁ ପାହାଡ଼ ପର୍ବତ ଲାମରାକେର କିଛି ଯେ ଲାମରାକେର କିଛି, ତାଙ୍ଘେ ସିର୍ଜିନାନୁ ଚୌଡ଼ୁ ଆତିଲି ଖଲଖଲାତିଲ ଖଲଖଲାତିଲ ହନ୍ନେ ଏତେ ଆଉ ବାହାଚାକେର କିଛି ସମୁନ୍ଦରକେ, କେଡ଼େ ସୁନ୍ଦର ବାଢ଼େ ବାଢ଼େ ମାନ୍ନୁ ଶାଗୁଆ ଶାଗୁଆ ଏଥରାଲି ପୁର୍ଥି ଆରୁ ଧୁକା ଇନ୍ନେ ବାହାଲି ଯେ ସୁଲସୁଲାତିଲ ଯଦି ନାମ ଆଦାନ ଅନୁଭବ କାମତ ହେଲେ ପ୍ରକୃତିରେ ନାମେ ମନ ବୋଧି ହନ୍ନେ ସୁଲସୁଲାତିଲ ଖୁଲଖୁଲାତିଲ ଆହୁରି ଆଗଲି ଆଗଲିଗେ ବୁଙ୍ଗ। ଇ ପରିବେଶ ଇ ମହାପୁରୁଗେ ସିର୍ଜିନା ନାମେ ଲଗାନ ଯେନ୍ କାମଚି ଚିକିଛି ଆଦାନ ଏରକୁନ୍ ପ୍ରକୃତିରେ ନେ ପ୍ରକୃତି ଭଲ ଆଖାଲନାର ପ୍ରକୃତି ସାଙ୍ଗେ ତମେ ଯେନ୍ ଜୀବନଯାପନ କମାଲନାର ଆର୍ ମଦରନାର ଚିନାର ଘାକର ଲଗାନ ତାମା କିଡ଼ା ଲଗାଲି କା ଆମୁନକା ଲଗାଲି ଯେ ପ୍ରକୃତିରେ ଇ ପ୍ରାକୃତିକ ପରିବେଶ ଆଲାରିନ ନାମେ ବିଶେଷ କରି କୁଣା ସମ୍ପ୍ରଦାୟରିନ ବହୁତ ଆକୃଷ୍ଟ କାମଚିକିଛି ଆର୍ ନାମେ ପ୍ରକୃତିକେ ସାଙ୍ଗେନ୍ ଉଜ୍ଜାଲନାର ପ୍ରକୃତି ସାଙ୍ଗେନ୍ ବେଚାଲନାର ପ୍ରକୃତି ସାଙ୍ଗେନ୍ ନାଚ ଗୀତ କାମିକରି ତମେ ଜୀବନ ବନ ଆଗଲି ଆଗଲି ହୁଆଲନାର। ଆଦିଗେ ଲଗାନ୍ତା ପ୍ରକୃତି ପ୍ରେମୀ ବାନାର ଇ ଆଦିବାସୀ ସମ୍ପ୍ରଦାୟ ରିନ୍ ଆରୁ ନାମେ କୁଣାତ ହି ପ୍ରକୃତିରେ ପ୍ରକୃତିନ୍ ପୂଜା କାମଦାତ ପ୍ରକୃତି ବୋଧ ନାମେ ଜିତିତ ବୋଲିକରି ଭାବଦାତ ବୋଲିକରି ନାମ ସବୁବେଳେ ତାଙ୍କ ସମ୍ମାନ ଚିଆଲ ଦାତ ଆରୁ ହନ୍ୟ ଯଦି ବୋଧ ହେଲେ

0: ଓଡ଼ିଶା ଅନ୍ତା ବର୍ତ୍ତମାନ 14-15 ଜିଲ୍ଲାନୁ ଆତଲାର ଏବଂ ଆର୍ ଯେତେବେଳେ ବେଦବ୍ୟାସନୁ ଆଚାର ତମେ ବଂଶ ବହୁତ ଜୋରରେ ବିସ୍ତାର ମାନଯା ଏବଂ ତା ଧୀରେ ଧୀରେ ତମେ ନିଜର ନିଜର ଗୋତ୍ର ଅଥରାର କୁଣାର ମାନାଲାର 15 ପ୍ରକାରର ଗୋତ୍ର ଟପା ବାଡ଼ା ହେସ୍ ଲାକଡ଼ା କରି 15 ଥିଲାର ଏବଂ ତମେ ନେର ପୂଜାରୀ ମାନର ଆଦିନ ତେଙ୍ଗିଆର ନେର ଗାଉଡ଼ା ମାନର ଆଦିନ ତେଙ୍ଗିଆର କୁଣାର ମାନାଲାର ଆରି ଗାଉଡ଼ାର ଆର୍ ପୂଜାରୀର ଆର୍ ବାହୁଣାର ତେଣୁ କୁଣାରକେ ଯେନ୍ ପରମ୍ପରା ଥିଲି ଇ ବହୁତ ସୁନ୍ଦର ପରମ୍ପରା ଇନ୍ନା ଧୀରେ ଧୀରେ ଯେତେବେଳେ ଆଧୁନିକ ସଭ୍ୟତା ବାର୍ଚ୍ଚା ବର୍ତ୍ତମାନ ଧୀରେ ଧୀରେ ଏରା ଖାତରାଲି ତମେ ଭାଷାର ମଦରାର ଚାଲନାର ତମେ ନାଚ ଗୀତର ମଦରାର ଚାଲନାର ପରମ୍ପରା ମଦରାର ଚାଲନାର କୁଣାର ମାନାଲନାର ବିଶେଷ ଭାବରେ ସଂସ୍କୃତି ପ୍ରେମୀ ରୁନ୍ ଚାଷ ମିଆଁ ନିର୍ଭର କାମନାର ତମେ ବେଞ୍ଜାନୁ ଯେନ୍ତା ଡିଜେ ସାଟାଲି ହୁଦାନ ବ୍ୟବହାର ମାନ କାମାଲିଆର ଆକୁନ୍ ତମେ ପାରମ୍ପରିକ ହେଲୁଟ ନୁ ଆର ତମେ ବିବାହ ସମ୍ପନ୍ନ କାମାଲିଆର କିନ୍ତୁ ଧୀରେ ଧୀରେ ଯେତେବେଳେ ଆଧୁନିକ ସଭ୍ୟତା ବାର୍ଚ୍ଚା ଆର୍ ଟିକେ ଟିକେ ଲୋପ ମାନାର ବାରାଲି ଏବଂ ଆଧୁନିକ ପରମ୍ପରା କରାଲି କିନ୍ତୁ ଯାହା ହଉ ଧନ୍ୟବାଦ ଚିଅନ୍ ଧନ୍ୟବାଦ ଚିଅନ୍ ଆକାଶବାଣୀ ସମ୍ବଲପୁର ଇ ଯେନ୍ କୁଣାରଘେ ଭାଷା ସଂସ୍କୃତି ପରମ୍ପରା ଏସ୍କେ ଉଜ୍ଜତ ଆଦିଘେ ଲାଗାନ୍ ତାମ ଯେନ୍ କାର୍ଯ୍ୟକ୍ରମ କାମଚିକାନାର ଏବଂ ଇନ୍ନା ଏଙ୍ଗାନ୍ ଇ କୁଣା ଭାଷାରଘେ ଜାତିର୍ଘେ ଉତ୍ପତ୍ତି ବାବଦନୁ ଯେନ୍ ତେଙ୍ଗାଘେ ଏଙ୍ଗାନ୍ ଦ୍ୱିପଦ ଅନୁରୋଧ କାମଚିକାନାର ତେଙ୍ଗାଘେ ଲାଗାନ୍ ଯେନ୍ ଅନୁରୋଧ କାମଚିକାନାର ତେଣୁ ଏନ୍ ଧନ୍ୟବାଦ ଚାଲଲାନ୍ ନିଶ୍ଚିତ ଭାବରେ ତାମାନେ କୁଣାର ଜାତି ମାନାଲି ବଲିଷ୍ଠ ଜାତି ଇରିଘେ ଭାଷା ଅଲଗା ପ୍ରକାରର ପରମ୍ପରା ଅଲଗା ଇରିଘେ ନାଦୁ ଭୁତୁରି ଜଙ୍ଗଲନୁ ପୂଜା କାମନାର ଯୋଡ଼ୁନୁ ପୂଜା କାମନାର ତେଣୁ ଇର୍ ମାନାଲି ପ୍ରକୃତି ଭକ୍ତରୁ ତେଣୁ ଯାହା ହଉ ଇନା ଯେନ୍ କାର୍ଯ୍ୟକ୍ରମ ଇ କାନାର ଆକାଶବାଣୀ ସମ୍ବଲପୁର ତରମତିନ ନିଶ୍ଚିତ ଭାବରେ ବଢ଼ିଆ କାର୍ଯ୍ୟକ୍ରମ ତେଣୁ ଫେର ଧନ୍ୟବାଦ ଚନ୍ ଆକାଶବାଣୀ ସମ୍ବଲପୁର ତାଙ୍କ କର୍ମକର୍ତ୍ତା ଗୋଟେ
1: ଆରୁଣ୍ଟା କଥା ନିମେସ୍ତି ଆହାଗିଲେକାନ ଆମେ ଚାହାଲଦାମ ଯେ ନିମ୍ ତେଙ୍କାର ଯେ ହାର ଆଜି ତାର୍ତି ବାର୍ଚାର ଆରୁ ଇସନ୍ ଯେନ୍ ଶଙ୍ଖ କୁଇଲି ଯେନ୍ ଯୋଉଡ଼ୁ ଆତିଲି ଆସାନ୍ କେ ବାର୍ଚାର ବୋଲିକିରି ଯେ ଆଲାର ତେଙ୍ଗନାର ଗୁଠି ଯେ ନେ ବଣିଜ କାମାଗି କେରାର ନେ ବାଦାର ଆଜି ଜୟ କାମାଗି କେରାର ନାମେ କୁଣାର ଏନ୍ଦେର କେ ଇ ତାର ବାର୍ଚାର ପାଚି ଗୁଠିଆର ଏନ୍ଦେର ବାନାର ଏକାନ ହେଇକିରି ଇଆ ଏତିଆର ବାର୍ଚାର
0: ବୋଇଲେ ନାଗପୁର ଧାନପୁର ଦିନ ବାର୍ଚାର ରୋହିଦାସ ପାଟନାରାୟଣ ଆଚାର ସାପାତନା ମାହାଲଦାର ଇଂରେଜ ଶାସନ ପହଲେ ଇଦମା ରାଚାର ପାଟନାର ଘେ ପାଟନାର ଯେତେବେଳେ ବାରମ୍ବାର ଆକ୍ରମଣ କାମଚାର ତାମାନ ନିର୍ଯାତନା ଚିତ୍ଚାର ବାଧ୍ୟ ହେଇକିନା ସେ ଧୀରେ ଧୀରେ ରୋହିଦାସ ପାଟନାର ତିନ ଆଣସିଆର ଇ ଶଙ୍ଖ କୋଇଲି ଯେନ୍ ଆତିଲି ବ୍ରାହ୍ମଣୀ ନଦୀ ବେଦବ୍ୟାସ ଚାହାନୁ ରାଚାର ହମୀରପୁରନୁ ରାଚାର
1: ଆଚ୍ଛା ହୁସ୍ତି ଯେନ୍ ଭିନ୍ ଭିନ୍ ଜାଗାଟା ଯେନ୍ ଫଏଲାରାର ଏକାନ ଏକାନ କିରି କେରାର ହୁସନ ବାନାର ଯେ ଯୋଡ଼ ତାମାନ ଛେକି ଚା ବୋଲିକିରି ହୁ କଥା ଏକାନେ
0: ନିଶ୍ଚିତ ଭାବରେ ଇର୍ ମାନାଲନାର ପ୍ରକୃତି ପ୍ରେମୀ ଏବଂ ଇର୍ ବିଶେଷ କରି ଚାଷବାସ ମିଆଁ ନିର୍ଭର କାମନାର ଯେତେବେଳେ ତାମେ ବେଦିବେ ଆସୁନୁ ରାଚାର ତାମେ ବଂଶ ନିୟମଲାନ୍ୟ ବାଢ଼ା କେରାମ ଏବଂ ଆସାନା ପ୍ରକୃତି ବିଶ୍ୱାସ କାମନାର ଏବଂ ଯୋଡ଼ ଉଲା କରଚାର ଆରୁ ଶପଥ କାମଚାର ଯେ ଇନ୍ନାନ୍ତି ନେମ 15 ବରଗ ମାଞ୍ଜ କାମ ଏବଂ ଆସ୍ତିନ ତିନ ତାର ନିଜର ନିଜର କର୍ମକର୍ମାଣୀ ଘେଲାଗାନ ନେର ବାମଡ଼ା କେରାର ନେର ଜୟପୁର ତେରା କେରାର ନେର ନାଗରେ କେରାର ନେର ଦେବଗଡ଼ ତେରା କେରାର କୁଣାନ ଏମ୍ ହେମ୍ କୁଣୁମ୍ ମାନାଲାମ ଚାର ପ୍ରକାର ଆଜ୍ଞା ଇସାନ ଏମେ ପରିଚୟ ବିଭିନ୍ନ ଜିଲ୍ଲାନୁ ବିଭିନ୍ନ ପ୍ରକାର ସୁନ୍ଦରଗଡ଼ ଜିଲ୍ଲାନୁ ସମ୍ବଲପୁର ଜିଲ୍ଲା କୋଚିନା ଅଞ୍ଚଳନୁ ଜୟପୁରନୁ ଦେବଗଡ଼ନୁ କୁଣୁ ବାଚାର କିସାନ ବାଚାର ଇଆ ସମ୍ବଲପୁର ତେରା ବୁଙ୍ଗାବାରା ବରଗଡ଼ ବଲାଙ୍ଗୀର କଳାହାଣ୍ଡି ଆୟା ମିର୍ଦ୍ଧା ବାଚାର ଇଆ ରେଡ଼ାଖୋଲ ଆଠମଲ୍ଲିକ ତେରା କୁଡ଼ା ବାଚାର ଇଆ ତାଲଚେର କାମାକ୍ଷନଗର କେନ୍ଦୁଝର ତେରା ମାଟିଆ ବାଚାର ତେଣୁ ଏମ୍ ଚାର ପ୍ରକାର ଆମେ ପରିଚୟ ମାନାଲି ଭାଷା ଦଣ୍ଟା ପରମ୍ପରା ଦଣ୍ଟା ସଂସ୍କୃତି ଦଣ୍ଟା ସାଫା ଦଣ୍ଟା କିନ୍ତୁ ଏମ୍ ବିଭିନ୍ନ ଜିଲ୍ଲାନୁ ଆମେ ପରିଚୟ ଟିକେ ଦୁସରା ଦୁସରା
1: ତ ଇନେ ହେଇକିରି ଯେତେ ତେରା ଫଇଲାର
0: ଆଜ୍ଞା
1: ହେଲେ ଆରୁଣ୍ଡା କଥା ନିମ୍ ଯାହା ତେଙ୍ଗାଲକାର ଯେ ଇର୍ ପ୍ରକୃତି ପ୍ରେମୀ ପ୍ରକୃତି ପୂଜା ନାନାଲ ବୋଲିକିରି ତ ପାଚି ଗୁଠିଆରେ ଏନ୍ଦେର ମାନାର ଯେ ଇର୍ କେ ପ୍ରକୃତିରେ ଏକାବତ ଆମେ ବାଢ଼େ ଦେବତା ଦାରୁ ନେକାନ ପୂଜା କାମନାର ଏନ୍ଦେର ତେଙ୍ଗାଲି ନାମେ ଇତିହାସ
0: କୁଣାର କି ଇତିହାସ ତେଙ୍ଗାଲି ଆଜ୍ଞା ଆମେ ପୁରୁଖା ଯାହା ତେଙ୍ଗନାର ଏମ୍ ଯେନ୍ ବି କାର୍ଯ୍ୟକ୍ରମ ମାନ୍ନା ବେଞ୍ଜା ମାନ୍ନା ବରୁ ମାନ୍ନା ଏକ୍ସିଆ ମାନ୍ନା ପହିଲେ ଧରମ

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଉପସ୍ଥାପନା କରିଥିଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ମହମ୍ମଦ ତାଜଙ୍କ କଣ୍ଠରେ ମାନ ଅଭିମାନ କଥାଚିତ୍ରର ଗୀତ। ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ବାସୁଦେବ ରଥ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ଜେନା ଓ ମହମ୍ମଦ ହବିବ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର। କଥାଚିତ୍ର ଶେଷ ଶ୍ରାବଣ।

ଏଥର ଶୁଣନ୍ତୁ ଚକା ଭୂଁରି କଥାଚିତ୍ରର ଗୀତ। କଣ୍ଠ ଅନୁରାଧ ପୋଡ଼ୱାଲ ଓ ମହମ୍ମଦ ଅଜିଜ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ପ୍ରଫୁଲ୍ଲକରଙ୍କ ରଚନା ଓ ସଙ୍ଗୀତ ସଂଯୋଜନାରୁ ଶୁଣନ୍ତୁ ହିସାବ ନିକାଶ। କଥାଚିତ୍ରର ଗୀତ କଣ୍ଠ ଅନୁରାଧା।

0: ଅନୁରାଧ ପୌଡ଼ୱାଲଙ୍କ କଣ୍ଠରେ ଶୁଣନ୍ତୁ ଜଗାବେଳିଆ କଥାଚିତ୍ରର ଗୀତ। ଗୀତ ରଚନା ସ୍ୱରୂପ ନାୟକ, ସଙ୍ଗୀତ ଶାନ୍ତନୁ ମହାପାତ୍ର।
1: ଜର ନା ଷୋଳ ବରଷ ମୁଁ କେମିତି କାଟିଛି ଏକା ମୁଁ ଜାଣିତା।

ଚିତ୍ରଭାନୁ ଓ ଶୈଳଭାମାଙ୍କ କଣ୍ଠରେ ଶୁଣନ୍ତୁ ମାଇ ଫର୍ଷ୍ଟ ଲଭ୍ କଥାଚିତ୍ରର ଗୀତ। ଗୀତ ରଚନା ମିତ୍ରଭାନୁ, ସଙ୍ଗୀତ ନିର୍ଦ୍ଦେଶନା ଚିତ୍ରଭାନୁ ଓ ଶୈଳଭାମା।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ଆମେରିକା ଆଉ ଇରାନ ଭିତରେ ଯୁଦ୍ଧ ଶେଷ କରବାର ନେଇକିରି ଚୂଡ଼ାନ୍ତ ପର୍ଯ୍ୟାୟକେ ନେଇକିରି ପହଞ୍ଚିଛେ ବୁଝାମଣା। ଆଇବା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବା ଚୁକ୍ତି। ଫ୍ରାନ୍ସର ଆଭିଆନ୍ଠାରେ ଆଜି 52 G7 ଶିଖର ସମ୍ମିଳନୀ ମୂଲ ହେବାରକେ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଅଧିବେଶନଟି ନେବେ ଭାଗ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଏବା 21 ତାରିଖ କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସୂଚନା ଦେଲେ ଆୟୁଷ ମନ୍ତ୍ରୀ ପ୍ରତାପ ଯାଦବ। ସୋମନାଥ ସ୍ୱାଭିମାନ ପରବ ପାଳନ ଅବସରରେ 1100 ଏତକା ତୀର୍ଥଯାତ୍ରୀଙ୍କର ଗୁଜରାତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଲାଗି ଆଜି ରେଲ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ଗଲାକାଲ ତକ 3,30,49,188 ଜନ ଭୋଟରଙ୍କୁ ବଣ୍ଟାଗଲା ପରିଗଣନା ଫର୍ମ। ବ୍ୟାସକବି ଫକୀରମୋହନ ସେନାପତିଙ୍କର 108ତମ ମହାପ୍ରୟାଣ ଦିବସ ସାରା ରାଜ୍ୟ ଜନଉଛେ ଶ୍ରଦ୍ଧାଞ୍ଜଳି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 3-ଦିନିଆ ରଜ ମହୋତ୍ସବର 2 ଦିନ ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଜନାଲେ ଶୁଭକାମନା। ବରିଷ୍ଠ ନାଗରିକମାନଙ୍କର ବିରୋଧ ନ ନିର୍ଯାତନା ଆଉ ଅବହେଳାକେ ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏନ୍ଟିଏ ତରଫୁ ପରିଚାଳିତ ଆଇବା 21 ତାରିଖ ହେବାରକେ ଥିବା ନିଟ୍ UG ପୁନଃ ପରୀକ୍ଷାର ଆଡମିଟ୍ କାର୍ଡ ପରୀକ୍ଷାର୍ଥୀମାନେ ପାସୱାର୍ଡ ଜନ୍ମ ତାରିଖ ବ୍ୟବହାର କରିକିରି ୱେବ୍ସାଇଟ୍ନୁ କରିପାରିବେ ଡାଉନ୍ଲୋଡ଼। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ଗଲାକାଲି ସରିଛେ ପତର୍ପେଣି ନୀତି। ଆଜି ବିହାତି ଯୋଗ ଦେବାରକେ ଦିଆହେବା ନୃସିଂହ ମହାପ୍ରଭୁ ଆଉ ସହରର ଦେଇ ଦେବତାଙ୍କୁ ନେଉତା। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାଥି ଆଜି ଖେଳାଯାଇଥିବାର ଗ୍ରୁପ୍ ଏଫ୍ ପର୍ଯ୍ୟାୟଥି ଟ୍ୟୁନିସିଆକେ ହରେଇକରି ସ୍ୱିଡେନ୍ ହୋଇଛେ ବିଜୟୀ। ଆଜି ରାତି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍ ଆଉ କାର୍ବୋଭର୍ଦେ ଭିତରେ ହେବା ମ୍ୟାଚ୍। ଆଇବା 4-5 ଦିନ ଭିତରେ ଓଡ଼ିଶାର ବଡ଼ଭାଗୀ ଜିଲ୍ଲାମାନଙ୍କୁ ମୌସୁମୀ ବାୟୁ ଆଗକେ ବଢ଼ବାର ନେଇକରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କରାଯାଇଛି ଅନୁମାନ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରସାର କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ଆଦିତ୍ୟ ରିଖାରୀଙ୍କ ରଚନା, କଣ୍ଠ ଓ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତ।

ଆୟୁଷ୍ମାନ ଖୁରାନାଙ୍କ କଣ୍ଠ, ଗୁରୁପ୍ରୀତ ସାଇନି ଓ ଗୌତମ ଜି ଶର୍ମାଙ୍କ ରଚନା ଓ ରୋଚକ କୋହଲିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

ଏଥର ମନୀଷା ସିଂ ମଲ୍ଲିକଙ୍କ ରଚନା ଓ ପରିବେଶ ସିଂଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣନ୍ତୁ ଏହି ଗୀତଟି।

ଏଥର ଶୁଣନ୍ତୁ ଲିଆକତ ଜାଫ୍ରିଙ୍କ ରଚନା, କଣ୍ଠ ରାଜ ବର୍ମନ, ସଙ୍ଗୀତ ରାଇସ୍ ଓ ଜୈନ ସାମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ କଣ୍ଠ ଦେଇଛନ୍ତି ଅରମାନ ମଲ୍ଲିକ ଓ ନୀତି ମୋହନ। ଗୀତ ରଚନା ମନୋଜ ମୁନ୍ତଶିର, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ଭଗାନୀ ଓ ପ୍ରସନ୍ନ ସୁର।

ପରବର୍ତ୍ତୀ ଗୀତଟିରେ କଣ୍ଠ ଦେଇଛନ୍ତି ଜୁବିନ୍ ନଟିଆଲ ଓ ପାୟଲ ଦେବ। ଗୀତ ରଚନା କୁନାଲ, ସଙ୍ଗୀତ ପାୟଲ ଦେବ।

ଶେଷରେ ଅରିଜିତ ସିଂ ତୁଳସୀ କୁମାରଙ୍କ କଣ୍ଠରେ ରାଜେନ୍ଦ୍ର କୃଷ୍ଣଙ୍କ ରଚନା, ସଙ୍ଗୀତ ଅଭିଜିତ ବଘାନୀ ପ୍ରସନ୍ନ ସୁରେଶ ଓ କଲ୍ୟାଣଜୀ ଆନନ୍ଦଜୀ।

0: ଏଇଠି ଶେଷ ହେଲା ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଫକୀରମୋହନ ପଟ୍ଟନାୟକଙ୍କ କଣ୍ଠରେ ଭିକାରୀ ଚରଣ କିଷାନଙ୍କ ରଚନା।
1: ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁର୍ ଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତ ଯେନଂ ଚରାଚରଂ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ।

0: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା ଉଦୟନାଥ ଦର୍ଜୀ।

ଏଥର ଅଟଳ ବିହାରୀ ପଣ୍ଡାଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି, କଣ୍ଠ ଫକୀରମୋହନ ପଟ୍ଟନାୟକ।

0: কহুছে লো নারী ইস কি পাই এড়ে বিরস চনর উদিয়া করিছে আস নাই কর নিরাশ কহুছে লো নারী ইস কি পাই এড়ে বিরস চনর উদিয়া করিছে আস নাই কর নিরাশ নাই কর নিরাশ কর নিরাশ ঘি খাইল ঘি খাই ঘি খাইল।
1: ସୁଭଦ୍ରା ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ। ମା ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
2: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
1: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
2: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷପତି ଦିଦି।
1: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
2: ବିକାଶର ଧାରା ଓଡ଼ିଶା ସାରା।
3: ସନ୍ତୋଷ କୁମାର ମିଶ୍ର ଗାଇଥିବା ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ମୋତିଲାଲ ଦୋରା।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମାନେ ଥିଲେ ଫକୀରମୋହନ ପଟ୍ଟନାୟକ, ସନ୍ତୋଷ କୁମାର ମିଶ୍ର ଓ ଭାରତୀ ରାୟ। ଗୀତଗୁଡ଼ିକୁ ରଚନା କରିଥିଲେ ଫକୀରଚରଣ କିଷାନ, ଉଦୟନାଥ ଦର୍ଜୀ, ଅଟଳ ବିହାରୀ ପଣ୍ଡା, ମୋତିଲାଲ ଦୋରା, ଲକ୍ଷ୍ମୀନାରାୟଣ ପଣ୍ଡା ଓ ଯୁଗଳ କିଶୋର ଷଡ଼ଙ୍ଗୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ଆମେରିକା ଆଉ ଇରାନ ଭିତରେ ଯୁଦ୍ଧ ସମାପ୍ତିର ବୁଝାମଣାକେ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜାତିସଂଘର ମହାସଚିବ ଆଉ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭିଆନ୍ଠାରେ ଆଜି ମୂଲ ହେଉଛେ 52 ନମ୍ବର G7 ଶିଖର ସମ୍ମିଳନୀ। ଭାରତ ସଙ୍ଗେ 11ଟା ଦେଶକେ ସହଯୋଗୀ ରାଷ୍ଟ୍ର ଭାବେ ସମ୍ମିଳନୀଥି ଯୋଗ ଦେବାରକେ ଫ୍ରାନ୍ସ ତରଫୁ ମିଳିଛେ ନିମନ୍ତ୍ରଣ। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ଠାରେ ନୋଏଡା ଆନ୍ତର୍ଜାତିକ

0: ବିମାନବନ୍ଦରରୁ ଆଜି ପହେଲା ବାଣିଜ୍ୟିକ ବିମାନ ଚଳାଚଳ ହେଉଛି ମୂଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକେ କହିଛନ୍, ଦେଶର ମଧ୍ୟବିତ୍ତ ଶ୍ରେଣୀ ରାଷ୍ଟ୍ର ଗଠନତି ନେଇଛନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସୋମନାଥ ସ୍ୱାଭିମାନ ଯାତ୍ରା 2026ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 1100ରୁ ଏତକା ତୀର୍ଥଯାତ୍ରୀ ଭକ୍ତଙ୍କୁ ନେଇକରି ଗୁଜରାଟ ଅଭିମୁଖେ ଯାତ୍ରା ମୂଲ କଲା ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାନ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏଛେନ୍ ପହଞ୍ଚିଛେ 98.95%। ଏକ କୋଟି 15,36,537 ଜନ ଭୋଟରଙ୍କର ହୋଇସାରିଛେ ଡିଜିଟାଇଜେସନ। ଆଇବା 21 ତାରିଖ ହେବାରକେ ଥିବା ନିଟ୍ UG 2026ର ପୁନଃ ପରୀକ୍ଷା ଲାଗି ବାହାରିଛେ ଆଡମିଟ୍ କାର୍ଡ। ଛାତ୍ରଛାତ୍ରୀମାନେ NTA ୱେବସାଇଟ୍ରୁ ନିଜର ଆଡମିଟ୍ କାର୍ଡ କରିପାରିବେ ଡାଉନ୍ଲୋଡ଼। ଓଡ଼ିଶାର 3 ଦିନିଆ ରଜ ମହୋତ୍ସବର ଆୟୋଜ ହେଉଛେ 2 ନମ୍ବର ରଜ ସଂକ୍ରାନ୍ତି। ଆଇବା କାଲି 3 ନମ୍ବର ଦିନେ ହେବା ଭୂମି ଦହନ। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଇବା କାଲି ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆଉ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫ ପତରପେଣି ନୀତି। ବରପାଲିର ଶୀତଳଷଷ୍ଠୀ ଯାତ୍ରା 149 ବର୍ଷରେ ତାର ପାହା ଥାପିଛି। ଐତିହ୍ୟ ପରମ୍ପରାର ଶିବ ବିବାହ ମହୋତ୍ସବ ଫି ବଛର ବାଗିର ଇ ବଛର ଭିଲ ବଡ଼େ ଉଷ୍ଣାକିଥି ମନା କରାଯାଉଛେ ମୂଲ। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫ ବିକଶିତ ଓଡ଼ିଶା ବିକଶିତ ଭାରତ 2036 ବାବଦେ ବୁଦ୍ଧିଜୀବୀ ଆଉ ଗଣପ୍ରତିନିଧିମାନଙ୍କ ଭିତରେ ହୋଇଯାଇଛି ଆଲୋଚନା। ବର୍ମିଂହାମ୍ଠାରେ ଚାଲିଥିବା T20 ମହିଳା ବିଶ୍ୱକପ୍ତି ପାକିସ୍ତାନକେ ହରାଲା ଭାରତ। ଆଉ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ଭିନ୍ ଭିନ୍ ଇଲାକାନ ଚଡ଼କ ମାରିକରି ବର୍ଷା ହେବାର ରହିଛି ସମ୍ଭାବନା। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜ 6:05।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରୁଛନ୍ତି ରାଧେଶ୍ୟାମ ପଣ୍ଡା ଏବଂ ତାଙ୍କ ସାଥୀମାନେ।

ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ଆମର ହାର୍ଦ୍ଦିକ ଶୁଭେଚ୍ଛା ନମସ୍କାର। ଭଗବାନ ଶ୍ରୀମନ୍ ସତ୍ୟନାରାୟଣ ମହାପ୍ରଭୁ ସମସ୍ତଙ୍କୁ ସୁଖରେ ରଖନ୍ତୁ, ସମସ୍ତଙ୍କର ମନୋଭୀଷ୍ଟ ପୂର୍ଣ୍ଣ କରନ୍ତୁ। ବୋଲ ଆରନ୍ଦେ।

ଭୂଷା ଆଶ୍ରମରେ ନୈସଦାଧିପତି ନଳ ଆଜ୍ଞା ଉଠିଲେ, ଭାଟ ଆସି ଉପସ୍ଥିତ ହେଲା। ତାଙ୍କର ପାତ୍ରୀ ଆବଶ୍ୟକ ଥିବାରୁ ସେ ପାତ୍ରୀ ପାଇଁ ତାଙ୍କୁ ପଠେଇଥିଲେ। ପଚାରିଲେ ଭାଟ ତୁମେ କେଉଁ କେଉଁ ଦେଶରେ ଯାଇକିରି ପାତ୍ରୀ ଦେଖିଲ? ଲେଖୁଛନ୍ତି ଭଞ୍ଜ ବୋଲେ ବେଦୀ।

ଏତେ ଦେଶ ଦେଖି ସାରିବା ପରେ ଶେଷରେ ମୁଁ ବିଦର୍ଭ ଦେଶରେ ଉପସ୍ଥିତ ହେଲି। ବିଦର୍ଭ ଦେଶର ରାଜକନ୍ୟା ଦମୟନ୍ତୀଙ୍କର ପ୍ରଶଂସା ମୁଁ ଶୁଣିଲି। ରାଜା ପଚାରି ତାକୁ ଦେଖିଲୁ କି ଭାଟ କହିଲା ଆଜ୍ଞା ମୁଁ ଦେଖିପାରିବି କିପରି।

ନୂଆଗିଆ ଗ୍ରାମ୍ୟ ସିଂହ ଗଜା ଗଜ କପାଳର ମୋତି ଭାଗ୍ୟ ମୋର କାହିଁ ରାଜା ଆଜ୍ଞା ଦମୟନ୍ତ ରୂପ ଗୁଣ ଶୁଣି ମନେ ମନେ ଚିନ୍ତା କଲେ ତାର ଭାବନାରେ ତାଙ୍କର ସମୟ ଅତିବାହିତ କଲେ ବୋଲେ ଭାବନାରାଇ ଯେ ବିଚରୁ ବିଚରୁ ଦିବା ହେଲା ଅବସାନ।

ଯେତେବେଳେ ହନୁସଟାକୁ ଆଜ୍ଞା ରାଜା ଧଇଲେ, ହନୁସ ମନେ ମନେ ଚିନ୍ତା କଲା, ମୁଁ ଆଉ ଜୀବନ ଧରିବି ନାହିଁ, କ୍ଲାଧିଗସ୍ତୁ ତୃଷ୍ଣା ତରଳମ ଭବନତ୍ପର ସମୀକ୍ଷ ପକ୍ଷାନ ମମ ହେମ ଜନ୍ମନ ତବର୍ଣ୍ଣବ ଶିବ ତୁଷାର ସୀ କରେ ଭବିର ତୁମେ ଭି କମଳ ଉଦୟ କିଆ ମଦେକ ପୁତ୍ରା ଜନନୀ ଜରାତୁରା ନବ ପ୍ରସୂତିର ବରଡା ତପସ୍ୱିନୀ ଗତସ୍ତୈରୁଣ ଜନସ୍ତମର୍ଦ୍ଦୟନ ହା ବିଧେ କରୁଣା ଋଣଧିରୋହ ବିଧିକୁ ନିନ୍ଦା କରି ହନୁଷ କାନ୍ଦିବାକୁ ଲାଗିଲା।

ଅମୂଲ୍ୟ ରତ୍ନ ସେ ନାରୀ ଦମୟନ୍ତୀକୁ ଆପଣଙ୍କ ପାଖରେ ଭେଟେଇବି, ତାପରେ ସୁନ୍ଦରୀ ଦୁନିଆରେ କେହି ନାହିଁ। ହଂସ ରାଜାଙ୍କୁ ଆଜ୍ଞା କହିଲା ଲାଳ।

0: 头上狐狸把火
1: ସେଇ ଡାକି ହଂସ କହିଲା ଆପଣଙ୍କର ଅନୁମାନ ଠିକ ଅଛି ମର୍ତ୍ତେ ଅମର୍ତ୍ତେ ସମ୍ଭବ।

ତୁମର କଥା ଅନୁସାରେ ମୁଁ ନଳରାଜାଙ୍କୁ ନିଶ୍ଚୟ ବିବାହ କରିବି। ଆଗାମୀ ଦିନରେ ମୋର ସ୍ୱୟଂବର ଅଛି, ମୁଁ ନିମନ୍ତ୍ରଣ କରୁଛି, କହିବ ସେ ନିଶ୍ଚୟ ମୋ ସ୍ୱୟଂବରକୁ ଆସିବେ। ହଂସ କହିଲା ଆପଣ ସତ୍ୟ କରନ୍ତୁ। ଦମୟନ୍ତୀ ଆଜ୍ଞା ସତ୍ୟ କଲେ, ବୋଲେ ସ୍ଥିର କରି

0: ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଥିଲେ ରାଧେଶ୍ୟାମ ପଣ୍ଡା ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ସୀତାରାମ ନାଗ, ଭାରତ ଚାନ୍ଦ, ରତ୍ନାକର ଚାନ୍ଦ ଓ ଭାରତ ଗହିର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ।

0: ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ କରାଯାଇଥିବା ପ୍ରୟାସ ବିଷୟରେ ଜାଣିବା। ବିଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି, ଯାହାଫଳରେ ଏହା ଅଧିକ ସୁଲଭ, ଶସ୍ତା ଏବଂ ଉନ୍ନତମାନର ହୋଇପାରିଛି। 2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ ସାମାଜିକ ତଥା ଆର୍ଥିକ ରୂପରେ ଦୁର୍ବଳ ଗରିବ ପରିବାରମାନଙ୍କୁ ପ୍ରତିବର୍ଷ ପରିବାର ପିଛା 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଦିଆଯାଇଛି ଏବଂ 1,80,000 କୋଟିରୁ ଅଧିକ ଚିକିତ୍ସା ଉପଲବ୍ଧ କରାଯାଇଛି। ସେହିପରି ସରକାର ଅକ୍ଟୋବର 2024ରେ ଏହି ଯୋଜନାର ବିସ୍ତାର କରି ଆୟୁଷ୍ମାନ ଭାରତ ବୟବନ୍ଧନ ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ 70 ବର୍ଷରୁ ଅଧିକ ସମସ୍ତ ବୃଦ୍ଧ ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଗଲା। ଏହି ସମ୍ପର୍କରେ ଦିଲ୍ଲୀର ରୋହିତ ସିଂ କହିଲେ ଯେ ଏହି କାର୍ଡ ଦ୍ୱାରା ସେ ବେସରକାରୀ ଡାକ୍ତରଖାନାରୁ ମଧ୍ୟ ଚିକିତ୍ସା ଲାଭ କରିପାରୁଛନ୍ତି।
1: ଆୟୁଷ୍ମାନ କାର୍ଡରୁ ମୋତେ ଅତ୍ୟନ୍ତ ଲାଭ ମିଳୁଛି। ପ୍ରାଇଭେଟ୍ ହସ୍ପିଟାଲରୁ ମଧ୍ୟ ମୁଁ ନିଜ ଓ ନିଜ ପରିବାରର ଚିକିତ୍ସା କରିପାରୁଛି। ଏଠୁ ମୋତେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ।
0: ସେହିପରି ସରକାର ସବୁ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ଥାପନା କରିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଶସ୍ତା ଏବଂ ଉନ୍ନତମାନର ଔଷଧ ଉପଲବ୍ଧ କରାଯାଉଛି। ଏହି ସମ୍ପର୍କରେ ବିହାରର ଦିଲୀପ କୁମାର କହିଲେ ଯେ ଜନଔଷଧୀ କେନ୍ଦ୍ରରେ ଔଷଧ ଅତି କମ୍ ଦାମରେ ମିଳେ।
2: ଔଷଧର ମୂଲ୍ୟ ଏଠି ବହୁତ ଶସ୍ତା, 100 ଟଙ୍କାର ଔଷଧ 10 ଟଙ୍କାରେ ମିଳୁଛି। କମ୍ ମୂଲ୍ୟ ଯୋଗୁଁ ଆମ ଆର୍ଥିକ ବୋଝ କମ୍ ହୋଇପାରିଛି। ଏ ଔଷଧ ଭଲ କାମ କରୁଛି ଆଉ ଆମ ଟଙ୍କା ମଧ୍ୟ ସଞ୍ଚୟ ହୋଇପାରୁଛି। ମୁଁ ଗରିବ ଲୋକ, ଔଷଧ ଖାଇକି ଆରାମରେ ସୁସ୍ଥ ରହିପାରୁଛି।
0: ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଆଖି ଆଗରେ ରଖି ସରକାର ମେଡିକାଲ ଶିକ୍ଷାର ମଧ୍ୟ ବିସ୍ତାର କରିଛନ୍ତି। 2014ରେ ଦେଶରେ କେବଳ 8ଟି ଏମ୍ସ ଥିଲା, କିନ୍ତୁ ତାହା ଆଜି ବୃଦ୍ଧି ପାଇ 23 ହୋଇପାରିଛି। ଏତଦ୍ବ୍ୟତୀତ ମେଡିକାଲ କଲେଜ ସଂଖ୍ୟା 387ରୁ ବୃଦ୍ଧି ପାଇ 818 ହୋଇପାରିଛି। ସେହିପରି ପାରମ୍ପରିକ ଶିକ୍ଷା ପଦ୍ଧତିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ନଭେମ୍ବର 2014ରେ ଆୟୁଷ ମନ୍ତ୍ରଣାଳୟର ସ୍ଥାପନା କଲେ। ଆଜି ଦେଶରେ ମୋଟ 942ଟି ଆୟୁଷ ସଂସ୍ଥାନର ସ୍ଥାପନା କରାଯାଇଛି। ବିଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ହସ୍ପିଟାଲର ବିସ୍ତାର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ଦୃଢ଼ କରି ସ୍ୱାସ୍ଥ୍ୟ ସେବାକୁ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ସୁଲଭ ଏବଂ ଉନ୍ନତ କରିଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆକାଶବାଣୀ ସମ୍ବଲପୁର ଆରମ୍ଭ କରିଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା। ପବିତ୍ର ରଜ ସଂକ୍ରାନ୍ତିର ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଏହି ପର୍ବଗୁଡ଼ିକର ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ଯେତେବେଳେ କଥା ଆସେ ଆମ ଓଡ଼ିଶା ଉପରେ, ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ଜ୍ୟେଷ୍ଠ ମାସର ଶେଷ ଏବଂ ଆଷାଢ଼ ମାସର ଆରମ୍ଭରେ ରଜପର୍ବ ପାଳନ କରାଯାଏ। ପୌରାଣିକ ବିଶ୍ୱାସ ଅନୁଯାୟୀ ଏହି ତିନି ଦିନ ମାତା ବସୁମତୀ ରଜସ୍ୱଳା ହୁଅନ୍ତି। ନୂତନ କୃଷି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମାଟି ମା'କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ ଏବଂ ତାଙ୍କର ଉର୍ବରତାକୁ ସମ୍ମାନ ଜଣାଯାଏ। ଏହା ସହିତ ଏହି ସମୟରେ କୁମାରୀ କନ୍ୟା ଓ ମହିଳାମାନଙ୍କୁ ସମସ୍ତ ଗୃହକର୍ମରୁ ବିଶ୍ରାମ ଦିଆଯାଏ।

0: ବାସ୍ତବରେ ଶ୍ରୋତାବନ୍ଧୁ, ରଜପର୍ବ ଆମ ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଅତି ସୁନ୍ଦର ଭାବେ ଦର୍ଶାଇଥାଏ। ଆମ ଓଡ଼ିଶାରେ ପାଳନ କରାଯାଉଥିବା ଏହି ପର୍ବ ମାଟିମାର ସୁରକ୍ଷା ସହ ନାରୀ ପ୍ରତି ସମ୍ମାନ ଓ ଆଦର ଦେବା ଶିଖାଇଥାଏ। ଶ୍ରୋତାବନ୍ଧୁ, ଆଜିର ସାକ୍ଷାତକାରେ ଆମେ ପାଇଛୁ ଜଣେ ସୁନାମଧନ୍ୟ ଅର୍ଜନ କରିଥିବା ଜଣେ ବ୍ଲଗର, ସମ୍ବଲପୁରର ଝିଅ, ଯିଏ ନିଜର ସୃଜନଶୀଳ ଭିଡ଼ିଓ ମାଧ୍ୟମରେ ଅନେକ ଦର୍ଶକଙ୍କର ମନ ଜିତିଛନ୍ତି। ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ସହିତ ବିଭିନ୍ନ ସାମାଜିକ ବିଷୟ ଉପରେ ତାଙ୍କର ଭିଡ଼ିଓଗୁଡ଼ିକ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି। ତାଙ୍କର ପ୍ରତିଭା, ପରିଶ୍ରମ ତାଙ୍କୁ ଏକ ସଫଳ କଣ୍ଟେଣ୍ଟ କ୍ରିଏଟର ଭାବେ ପରିଚୟ ଦେଇଛି। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ, ଆରମ୍ଭ କରିବା ଆଜିର ସାକ୍ଷାତକାର। ସାକ୍ଷାତ କରିଛନ୍ତି ପ୍ରିୟଙ୍କା ବେହେରା।
1: ଶ୍ରୋତାବନ୍ଧୁ, ଯୁବପିଢ଼ିଙ୍କର ସ୍ୱର ଯେଉଁଠାରେ ଆବେଗ ଉଦ୍ଦେଶ୍ୟ ସହ ମିଶିଥାଏ ଏବଂ ସୃଜନଶୀଳତା ବାର୍ତ୍ତାଳାପ ସହ ମିଶିଥାଏ, ତାହା ହେଉଛି ଯୁବବାଣୀ କାର୍ଯ୍ୟକ୍ରମ। ଆଜିର ଶବ୍ଦମଞ୍ଚରେ ଆମେ ଆପଣଙ୍କୁ କାହାଣୀ କହିବା, ଡିଜିଟାଲ ଅଭିବ୍ୟକ୍ତି ଏବଂ ବାସ୍ତବ ଜୀବନର ମୁହୂର୍ତ୍ତଗୁଡ଼ିକ କେବଳ ଏକ ଲେନ୍ସ ମାଧ୍ୟମରେ ନୁହେଁ, ବରଂ ହୃଦୟ ଏବଂ ହସ ମାଧ୍ୟମରେ କ୍ୟାପ୍ଚର ହୋଇଥିବା ଦୁନିଆକୁ ଆଣିବା ପାଇଁ ରୋମାଞ୍ଚିତ। ଆମେ ବର୍ତ୍ତମାନ ଏକ ଡିଜିଟାଲ ଯୁଗରେ ରହୁଛୁ, ଯେଉଁଠାରେ ସୃଜନଶୀଳତା କେବଳ କାଗଜ କିମ୍ବା ମଞ୍ଚରେ ସୀମିତ ନୁହେଁ, ଏହା ସମଗ୍ର ବିଶ୍ୱରେ ବ୍ଲଗ, ଏଡିଟ୍, ସେୟାର ଏବଂ ପାଳନ କରାଯାଏ। ଏବଂ ଏହି ଡିଜିଟାଲ ବିପ୍ଳବର ଅଗ୍ରଭାଗରେ ଆମର ଯୁବ, ଶକ୍ତିଶାଳୀ ଏବଂ ପ୍ରେରଣାଦାୟୀ ବିଷୟବସ୍ତୁ ନିର୍ମାତା ଏବଂ ବ୍ଲଗରମାନେ ଠିଆ ହୋଇଛନ୍ତି। ସେ ପର୍ଦ୍ଦା ପଛର ସ୍ୱର, ଆଜିର କାହାଣୀକାର, ଯିଏ ଦୈନନ୍ଦିନ ଜୀବନକୁ ଆକର୍ଷଣୀୟ କାହାଣୀରେ, ଜୀବନଶୈଳୀକୁ ଶିକ୍ଷାରେ ଏବଂ ମୁହୂର୍ତ୍ତକୁ ଗତିବିଧିରେ ପରିଣତ କରନ୍ତି। ଏହା ଏକ ଚିତ୍ତାକର୍ଷକ ୟୁଟ୍ୟୁବ୍ ବ୍ଲଗ, ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଇନଷ୍ଟାଗ୍ରାମ ରିଲ୍ କିମ୍ବା ଏକ ଅନ୍ତଃଦୃଷ୍ଟିପୂର୍ଣ୍ଣ ପୋଡ୍କାଷ୍ଟ ମାଧ୍ୟମରେ ହେଉ, ଏହି ସୃଷ୍ଟିକର୍ତ୍ତା ଆଧୁନିକ ମିଡିଆକୁ ପୁନଃ ପରିଭାଷିତ କରୁଛନ୍ତି। ସେ ଏପରି ଜଣେ ଅସାଧାରଣ ପ୍ରତିଭାବାନ ଏବଂ ଗତିଶୀଳ ଯୁବ ବିଷୟବସ୍ତୁ ନିର୍ମାତା ଏବଂ ବ୍ଲଗର ଅଟନ୍ତି, ଯିଏ କେବଳ ହଜାର ହଜାର ଲୋକମାନଙ୍କୁ ମନୋରଞ୍ଜନ କରୁନାହାନ୍ତି, ବରଂ ଅସଂଖ୍ୟ ଯୁବ ମସ୍ତିଷ୍କକୁ ନିର୍ଭୀକ ଭାବରେ ସେମାନଙ୍କର ଆବେଗକୁ ଅନୁସରଣ କରିବାକୁ ପ୍ରେରଣା ମଧ୍ୟ ଦେଉଛନ୍ତି। ହାତରେ ଏକ କ୍ୟାମେରା ଏବଂ ମନରେ ସୃଜନଶୀଳତା ସହିତ ଏହି ବ୍ୟକ୍ତିତ୍ୱ ଗୁରୁତ୍ୱପୂର୍ଣ୍ଣ କାହାଣୀ, ପ୍ରେରଣା ଦେଉଥିବା ସ୍ୱର ଏବଂ ହୃଦୟକୁ ଛୁଇଁ ଯାଉଥିବା ଯାତ୍ରାକୁ କ୍ୟାପ୍ଚର କରନ୍ତି। ତେବେ ଆସନ୍ତୁ ତାଙ୍କର ସୃଜନଶୀଳ ଯାତ୍ରା ବିଷୟରେ ଜାଣିବା, ପରଦା ପଛର କାହାଣୀ, ତାଙ୍କର ପ୍ରେରଣାର ଇନ୍ଧନ, ସଫଳତା, ଶିକ୍ଷା, ସଂଘର୍ଷ ବିଷୟରେ ପଚାରି ବୁଝିବା। ଆପଣଙ୍କୁ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ନମସ୍କାର।
2: ଜୁହାର। ଆମେ ଆପଣଙ୍କ ଜୀବନଯାତ୍ରାରେ ପ୍ରବେଶ କରିବା ପୂର୍ବରୁ ଆମର ଶ୍ରୋତାବନ୍ଧୁମାନଙ୍କୁ ଆପଣଙ୍କ ପରିଚୟଟି ଦେବେ?
3: ମୋର ନାଁ ଶ୍ରଦ୍ଧା ପ୍ରଧାନ ହେ, ଆଉ ମୁଇଁ ଗୋଟେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର, ସମ୍ବଲପୁରୀ କଣ୍ଟେଣ୍ଟ କ୍ରିଏଟର ହେବା ସଙ୍ଗେ ସଙ୍ଗେ ଗୋଟେ ଅଣ୍ଟରପ୍ରିନର ବି ହେ, ଆଉ ପ୍ରି ସ୍କୁଲ କୋଡିନେଟର ବି ହେ।
2: ତେବେ ପ୍ରତ୍ୟେକ ସୃଷ୍ଟିକର୍ତ୍ତାଙ୍କର ଏକ ଅନନ୍ୟ ଆରମ୍ଭ ଥାଏ, କିଛି ମଜା ପାଇଁ ଆରମ୍ଭ କରନ୍ତି, କେହି ଆବେଗ ପାଇଁ। ପ୍ରତ୍ୟେକ ନିର୍ମାତା ତାଙ୍କର ପ୍ରଥମ ସଫଳତାକୁ ମନେ ପକାନ୍ତି, ଯେମିତିକି ସେହି ଗୋଟିଏ ପୋଷ୍ଟ, ଫଟୋ କିମ୍ବା ଭିଡିଓ, ଯାହା ସେମାନଙ୍କୁ ବିଶ୍ୱାସ ଦେଇଥାଏ ଯେ ସେମାନେ ସଠିକ୍ ପଥରେ ଅଛନ୍ତି। ତେବେ ଏହି ବିଷୟବସ୍ତୁ ସୃଷ୍ଟି ଏବଂ ବ୍ଲଗିଂ ଆରମ୍ଭ କରିବା ପାଇଁ ଆପଣଙ୍କୁ କ'ଣ ପ୍ରେରଣା ଦେଲା? ଆପଣଙ୍କର ପ୍ରଥମ ପ୍ରକଳ୍ପ କ'ଣ ଥିଲା ଯାହା ଆପଣଙ୍କୁ ଏହି ଯାତ୍ରା ଜାରି ରଖିବା ପାଇଁ ପ୍ରୋତ୍ସାହିତ କରିଥିଲା?
3: ଇନ୍ସପିରେସନ୍ କହିବାର୍କେ ଗଲେ, ଯେନ୍ତାକି ଆପଣ କହୁଛନ୍ତି ଫାର୍ଷ୍ଟ ଇନ୍ସପିରେସନ୍ ଟା ସବୁବେଳେ ମେମୋରେବଲ୍ ଥିସି, ତ ଇନ୍ସପିରେସନ୍ ମୋର ମା, ମୋର ଭଉଣୀ କହିଲା ତ ଇନିସିଆଲି। ଆଉ ଫାର୍ଷ୍ଟ ଭିଡ଼ିଓ ଯେତେବେଳେ ଆମେ ଅପଲୋଡ୍ କରିଥିଲୁ, ଏନ୍ତା କିଛି ଭାବିକି ନାଇଁ କରିକି ଭିୟୁଜ୍ କାଉଣ୍ଟ ଉପରେ ହେବା କି ଅଡିଏନ୍ସ କେ ପହଞ୍ଚିବାର ଅଛେ କି ଏନ୍ତା କିଛି ନାହିଁ, ଏଇଟା ଜଷ୍ଟ ମାନେ ନିଜର ଇଚ୍ଛାରେ କରିଥିଲୁ, ଆଉ ପ୍ରାଇଭେଟ ଆକାଉଣ୍ଟରେ କରୁଥିଲୁ, ପବ୍ଲିକରେ ନାଇଁ କରିଥାଏ। ସେ ଜିନିଷ ମାନେ ମୁଇଁ ପୋଷ୍ଟ କରିଲା ପରେ ମାନେ ଅଡିଏନ୍ସ କନେକ୍ଟ କଲେ, ଆମର ସମ୍ବଲପୁରୀ ହେଲେ କି ଓଡ଼ିଶାର ଅଡିଏନ୍ସ ଯେନ୍ମାନେ ବି ଅଛନ୍, ଇନଫ୍ୟାକ୍ଟ ନ୍ୟୁୟର୍କ, ୟୁଏସ୍ଏ, ବହୁତ ଦୂର ଯେନ୍ମାନେ ସମ୍ବଲପୁରୀ ଲୋକମାନେ ରହୁଛନ୍, ସେମାନେ କନେକ୍ଟ କରିପାରିଲେ, ଆଉ ତାପରେ ରେସ୍ପନ୍ସ ଭଲ ଆସିଲା, ତ ଇନ୍ସପିରେସନ୍ ତ ଏଇଟା ହିଁ ଥିଲା।
2: ତେବେ ଅଭିଳାଷଠାରୁ ବୃତ୍ତି ପର୍ଯ୍ୟନ୍ତ ଏକ ଅଭ୍ୟାସକୁ ବୃତ୍ତିରେ ପରିଣତ କରିବା ଏକ ସାହସିକ ପଦକ୍ଷେପ, ତେବେ ଆପଣଙ୍କ ପାଇଁ ଏହି ପରିବର୍ତ୍ତନ କେବେ ଘଟିଥିଲା? ମାନେ ଆପଣ କେବେ ଅନୁଭବ କଲେ ଯେ ବିଷୟବସ୍ତୁ ସୃଷ୍ଟି କରିବା ଏକ ଅଭ୍ୟାସ ଠାରୁ ଅଧିକ?
3: କନ୍ସିଷ୍ଟେନ୍ସି ମେନ୍ ଜିନିଷ ମୁଇଁ କହିମି, କାହିଁଲେ ଯେ କି ଭିଡ଼ିଓ ଷ୍ଟାର୍ଟିଂରେ ଆମେ ଯେତେବେଳେ କ୍ରିଏଟ୍ କରୁଥିଲୁ, ସେଟା ମୁଇଁ ଦେଖିଲି ଯେ ସେଟା ମୁଇଁ ମୋର ଲାଗି କରୁଛେ ବୋଲି ଲାଗ୍ଲା। ସେକେଣ୍ଡଲି ଧୀରେ ଧୀରେ ଯେତେବେଳେ ଅଡିଏନ୍ସର ବହୁତ ଭଲ ପାଇବାର ହେଲା। ମୁଇଁ ଦେଖିଲି କି ମୋର ହି କମ୍ୟୁନିଟିର ଲୋକ ମୋତେ କନେକ୍ଟ କରବାରକେ ଚାହୁଁଛନ୍, ମୋତେ ଦେଖବାରକେ ଚାହୁଁଛନ୍। ତ ଧୀରେ ଧୀରେ ସେଟା ପ୍ରମୋସନାଲ ହେଇବସଲା, ଲୋକ କିଛିଟା ଭଏସ୍କେ ପସନ୍ଦ କରିବସନ୍, କିଛିଟା ଭଏସ୍କେ ସେମାନେ ଭରସା କରିବସନ୍। ତ ଜୁହାର ସମ୍ବଲପୁରଟା ବି ଟାଗ୍ଲାଇନ୍ ଏନ୍ତା କିଛି ଭାବିକିରି ଓପନିଂ ନାଇଁ କରିଥାଏ, ସର୍ଟ କିରି କ୍ୟାମେରା ଓପନ୍ ହଉନ୍ ସାର୍ ଯେନ୍ ପହଲା ୱାର୍ଡଟା ବାହାରିଥିଲା ବାହାରିଥିଲା ସେତେବେଳେ। ତ ସେଇ ହିସାବରେ ମୁଇଁ କହିମି କି ଫାର୍ଷ୍ଟ ଭିଡ଼ିଓ ମୋରଟା ଥିଲା ଯେନ୍ଟାକି ଫ୍ରୁଟ୍ କାର୍ଡ ଥିଲା, ଦ୍ୟାଟ୍ ୱାଜ୍ ଅ ଭେରି ପର୍ସନାଲ ଭିଡ଼ିଓ, ବଟ୍ ପିପଲ୍ ଟୁକ୍ ଇଟ୍ ଆଜ୍ ଅ ପ୍ରମୋସନାଲ। ଆର୍ ତାଙ୍କର ଓନର ବି ଯିଏ ସେ ପଛେ ମୋତେ ବହୁତ ଇନସିଷ୍ଟ କଲେ କି ଆପଣ ଗୋଟେ ପବ୍ଲିକ ଆକାଉଣ୍ଟ କରୁନ୍, ଆର୍ ସେମ୍ ଭିଡ଼ିଓ ପବ୍ଲିକ ଆକାଉଣ୍ଟରେ ବି ଇଏ କରୁନ୍। ଆରାଉଣ୍ଡ ଇନ୍ ଥ୍ରୀ ଡେଜ୍ ଇଟ୍ କ୍ରସ୍ଡ 89K, ମାନେ 89,000 ଅବଭ୍ ପଳେଇ ଯାଇଥିଲା।
2: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ। ତେବେ ପ୍ରତ୍ୟେକ ପୋଷ୍ଟ କିମ୍ବା ବ୍ଲଗ୍ ପଛରେ ଅନେକ କାହାଣୀ ଅଛି, ଅନେକ ଚିନ୍ତାଧାରା ଆଉ ଅନେକ ଯୋଜନା ରହିଥାଏ। ସେ ସଫ୍ଟୱେୟାର ସମ୍ପାଦନା ହଉ କିମ୍ବା ଗୋଟେ ସ୍କ୍ରିପ୍ଟ ଉପରେ ବିଚାର ବିମର୍ଶ ହଉ କିମ୍ବା ସଠିକ୍ ସମୟ ନିର୍ଦ୍ଧାରଣ କରିବା ହଉ, ପ୍ରତ୍ୟେକ ସୃଷ୍ଟିକର୍ତ୍ତାମାନଙ୍କର ସାଧାରଣତଃ ଏକ ପ୍ରିୟ ଶୈଳୀ କିମ୍ବା ଫର୍ମାଟ୍ ଥାଏ ଯାହା ସହିତ ସେମାନେ ଗଭୀର ଭାବରେ ସଂଯୁକ୍ତ ହୋଇଥାନ୍ତି। ଯେମିତିକି ଆପଣ କହିଲେ ଆପଣ ଜଣେ ସମ୍ବଲପୁରୀ ବ୍ଲଗର କହିକି, ତେବେ ଆପଣ କିପରି ଆପଣଙ୍କ ସୁଟ୍ କିମ୍ବା ବିଷୟବସ୍ତୁ ବିଚାର କରନ୍ତି, ବିଚାର ଯୋଜନା କରନ୍ତି, ଆପଣ ସ୍କ୍ରିପ୍ଟିଂ, ଷ୍ଟୋରି ବୋର୍ଡିଂ କିମ୍ବା ଭିଜୁଆଲାଇଜିଂ କେମିତି କୌଣସି ପ୍ରକ୍ରିୟା ଅନୁସରଣ କରନ୍ତି କି?
3: ଅଭିଅସ୍ଲି ସବୁ କ୍ରିଏଟର ଲାଗି ତାଙ୍କର ଗୋଟେ ଅଲଗା ଇନଷ୍ଟା ଆଲଗୋରିଦମ୍ ଥିସି। ଇନଷ୍ଟାଗ୍ରାମ ଯେହେତୁ ମୁଇଁ ପହଲା ଷ୍ଟାର୍ଟ କରିଥିଲି, ୟୁଟ୍ୟୁବ୍ ବ୍ଲଗ୍ ଏବେ ହିଁ କରିଛେ, ବଟ୍ ସବୁ ଜିନିଷ ସବୁ କ୍ରିଏଟର ଲାଗି କାମ କରବା ସେଟା ନୁହେଁ। ସବୁକର ଲାଗି ଗୋଟେ ଅଲଗା ଅଲଗା ପ୍ରସେସ ଅଛେ। ହୁଏତ କେହି ଫନି କଣ୍ଟେଣ୍ଟ କରୁଛନ୍, କିଏ ତାଙ୍କର ଡିଜିଟାଲ ଡାଇରୀ ମାନେ ଏଭ୍ରି ଡେ ରେକର୍ଡ କରୁଛନ୍, ଆଉ କେହି କୁକିଂ ବ୍ଲଗିଂ କରୁଛନ୍, ଯେନ୍ମାନେ ଟ୍ରାଭେଲ ବ୍ଲଗିଂ କରୁଛନ୍, ସବକର ଅଲଗା ଅଲଗା ଜନ୍ରେ ଅଛେ। ତ ସେନ୍ତା ମୋର ଏଇଟା ଥିଲା କି ମୁଇଁ ମୋ ଡେଲି ଲାଇଫ ସାଙ୍ଗେ ଯଦି ମୁଇଁ ସମ୍ବଲପୁରର ଯେନ୍ କଲଚର ହେଲା କି ଆମର ଯେନ୍ ଟ୍ରେଡିସନ ମାନେ ହେଲା, ସେଟା ଘରେ ହଉ ବାହାରେ ହଉ କେନ୍ସି ବି ଜାଗାରେ ହଉ, ସେଟା ଯଦି ମୁଇଁ ଶୋ ଅଫ୍ କରିପାରମି, ସେଥିର୍ଲାଗି ମୁଇଁ ଏନ୍ତା କେନ୍ସି ଟାଇମ୍ ଡିସାଇଡ଼ ନାଇଁ କରି କି ପ୍ରପର କେନ୍ସି ମାନେ ଜାଗାରେ ଲେଖିକିରି ବି ନାଇଁ କରି, ସ୍କ୍ରିପ୍ଟିଂ ବି ବହୁତ ର କଣ୍ଟେଣ୍ଟ ମୁଇଁ ଭାବ୍ସି। ମାନେ ଏନ୍ତା ନାଇଁ ମୁଇଁ ଚାହେଁ କି କେନ୍ସି ଜିନିଷ ସ୍କ୍ରିପ୍ଟ କରିକିରି ଲେଖ୍ଲା ବାଗିର ଲାଗୁ, ଅଡିଏନ୍ସ ସେଇଟାକେ ହିଁ କନେକ୍ଟ କରସନ୍, ଯେନ୍ଟାକି ତାଙ୍କୁ ଲାଗ୍ସି କି ଆମେ ସାମ୍ନାସାମ୍ନି ବସିକିରି କନ୍ଭର୍ସେସନ୍ କରୁଛୁ। ଏବେ ବି ଯେନ୍ମାନେ ଶୁଣୁଥିବେ ସେମାନେ ଯଦି ମୁଇଁ ଇଂଲିଶରେ କହେ କି ମୁଇଁ ଓଡ଼ିଆ ପ୍ରପର ଲିଟରେଚରରେ କହେ, ଦେଲ୍ ନଟ୍ ବି ଏବଲ୍ ଟୁ କନେକ୍ଟ। ମୁଇଁ ସମ୍ବଲପୁରୀ କହିଲେ ସେମାନଙ୍କୁ ଲାଗ୍ସି କି ଆମର ଘରର କିଏ ଗୋଟେ ଅଛନ୍, ଏନ୍ତା କଥା ଲାଗ୍ବାର ଅଡିଏନ୍ସ ଭାବୁନ୍ କି ଇତାଙ୍କୁ ତ ଆମେ ଜାଣିଛୁ, ଇଏ ଆମର ନିଜର ଲୋକାନ। ସେ ଟାଇପ୍ର ମୁଇଁ ଅରା କ୍ରିଏଟ୍ କରବାର୍କେ ଚାହୁଁଥିଲି, ସେ ପ୍ରେଜେନ୍ସ ମୁଇଁ ଫିଲ୍ କରାବାର୍କେ ଚାହୁଁଥିଲି ଲୋକମାନଙ୍କୁ, କି ତମର୍ମାନଙ୍କର କି ସମ୍ବଲପୁରର ଯଦି ଗୋଟେ ଭଏସ୍ ହେବା କେନ୍ତା ହେବାର କଥା, ସେଟା ମୁଇଁ ଭାବିକିରି ହିଁ ସବୁବେଳେ ଭିଡ଼ିଓ ବନେଇଛେ।
2: ଖୁବ୍ ବଢ଼ିଆ ଆଜ୍ଞା, ତାମାନେ ଆପଣ ଆଞ୍ଚଳିକ ଭାଷାକୁ ନେଇକି ହିଁ ଆପଣଙ୍କର ଦର୍ଶକମାନଙ୍କୁ ଆକର୍ଷଣ କରିଛନ୍ତି ନିଜ ଆଡ଼କୁ। ତେବେ ପ୍ରତ୍ୟେକ କଳାକାରଙ୍କର ଏକ ଶ୍ରେଷ୍ଠ କୃତି ଅଛି କିମ୍ବା ଅତି କମ୍ରେ ଗୋଟିଏ କାମ, ଗୋଟିଏ ପ୍ରକଳ୍ପ ସେମାନଙ୍କର ହୃଦୟର ଅତି ନିକଟତର ଯାହା ଭାଇରାଲ ହୋଇଯାଏ କିମ୍ବା ଏକ ଅପ୍ରତ୍ୟାଶିତ ପ୍ରଭାବ ପକାଇଥାଏ, ସେହି ମୁହୂର୍ତ୍ତ ସବୁଦିନ ପାଇଁ ରହିଯାଏ। ତେବେ ଆପଣଙ୍କର କେଉଁ ଭିଡ଼ିଓ କିମ୍ବା ପୋଷ୍ଟକୁ ନେଇ ଆପଣ ଗର୍ବିତ, ଯାହା ପାଇଁ ଆପଣ ବହୁତ ପ୍ରଶଂସା ପାଇଥିଲେ, ଯାହା ପ୍ରତ୍ୟେକଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା, ଏବଂ ତା ପଛର କାହାଣୀ କ'ଣ ରହିଛି ଯାହା ଏକ ଅଭୁଲା ସ୍ମୃତି ହୋଇ ଆପଣଙ୍କ ପାଖରେ ରହିଯାଇଛି?
3: ଏଲବେଶ ୟାଦବ ସାଙ୍ଗେ ମୋର ଗୋଟେ ଯେନ୍ ଯାଇଥିଲୁ, ଆମେ ଲାଫ୍ଟର ଶେଭ୍ ଏପିସୋଡ ସୁଟ୍ ହେଇଥିଲା, ସେଟା ଅନ୍ ଏୟାର ହେଲା ପରେ ଗୋଟେ ବହୁତ ଡ୍ରାଷ୍ଟିକ ଷ୍ଟ୍ରାଇକ୍ ହେଇଛି ମୋର ଆକାଉଣ୍ଟରେ। ମୁଇଁ ସେଟାକେ ଏକ୍ସେପ୍ଟ କରମି କି ସୋସିଆଲ ମିଡ଼ିଆରେ ମୋତେ ବୋଧେ ସମ୍ବଲପୁର ଭିତରେ, ଓଡ଼ିଶା ଭିତରେ ଖାଲି ମୋର ସମ୍ବଲପୁରୀ କମ୍ୟୁନିଟି ହିଁ ମୋତେ ଚିହ୍ନିଥିଲେ, ବଟ୍ ସେ ଭିଡ଼ିଓ ଆଉ ସେ ଶୋ ଅନ୍ ଏୟାର ହେଲା ପରେ ଏବେ ଅଲ୍ ଓଭର ଇଣ୍ଡିଆ ଆଉ ଆଉଟ୍ ଅଫ୍ ଇଣ୍ଡିଆ ବି ଅଛନ୍ ଲୋକମାନେ, ଯେନ୍ମାନେ ମୋର ଲାଙ୍ଗୁଏଜ ବୁଝି ନାଇଁ ପାର୍ବାର, ଷ୍ଟିଲ୍ ସେମାନେ କନେକ୍ଟେଡ ରହିବାରକେ ଚାହୁଁଛନ୍, ସେମାନେ ଫଲୋ କରବାରକେ ଚାହୁଁଛନ୍। ତ ସେଟା ଗୋଟେ ଟର୍ଣ୍ଣିଂ ପଏଣ୍ଟ ଥିଲା ମୋ ଲାଇଫ୍ର।
2: ଆମେ ତ ଆଶା କରୁଛୁ ଆପଣଙ୍କ ଲାଇଫ୍ରେ ଏମିତି ଟର୍ଣ୍ଣିଂ ପଏଣ୍ଟ ଆଗକୁ ମଧ୍ୟ ଆସୁଥାଉ। ତେବେ ଆପଣ ତ ନିୟମିତ ଭାବରେ ଅନେକ ଉପକରଣ ବ୍ୟବହାର କରନ୍ତି, ଅନେକ ଯୁବକ ଭାବନ୍ତି ଯେ ଆରମ୍ଭ କରିବା ପାଇଁ ସେମାନଙ୍କୁ ମହଙ୍ଗା ଉପକରଣର ଆବଶ୍ୟକତା ରହିଛି, ତେବେ ଆପଣଙ୍କ ବ୍ଲଗ୍ ପାଇଁ ଆପଣ କେଉଁ ଉପକରଣରୁ ଆରମ୍ଭ କରିଥିଲେ? ଏହି ଦୀର୍ଘଦିନ ଯାତ୍ରା ମଧ୍ୟରେ ଆପଣଙ୍କୁ ଲାଗୁଛି କି ସୃଜନଶୀଳତା ଦୃଷ୍ଟି ଅପେକ୍ଷା ଭଲ ଉପକରଣ ଅଧିକ ଗୁରୁତ୍ୱପୂର୍ଣ୍ଣ?
3: ନାଇଁ, ଆପଣଙ୍କର କଣ୍ଟେଣ୍ଟରେ ହିଁ ଏତିକି ଷ୍ଟ୍ରେଙ୍ଗଥ ଥିବାର କଥା କି ଅଡିଏନ୍ସ କନେକ୍ଟ କରିପାରୁନ୍, ଆଉ ଅଡିଏନ୍ସ ଆପଣଙ୍କୁ ବୁଝିପାରୁନ୍ କି ଆପଣଙ୍କର କଣ୍ଟେଣ୍ଟ କାଣା। ଏବେ ତ ଆମର ଜେନ୍ଜି ମାନଙ୍କର ଏଇଟା ହେଇଗଲାନ କି ଓନ୍ଲି ଇଫ୍ ୱି କ୍ୟାରି ଆ ଆଇଫୋନ୍ ଅର୍ ଓନ୍ଲି ଇଫ୍ ୱି ହାଭ୍ ଅ ଗୁଡ୍ କ୍ୟାମେରା ଲେନ୍ସ ଦେନ୍ ଓନ୍ଲି ୱିଲ୍ ବି ଏବଲ୍ ଟୁ ଡୁ ଗୁଡ୍ ଫଟୋ ସୁଟ୍ କି ଗୋଟେ ଭଲ କଣ୍ଟେଣ୍ଟ ଆମେ ସୁଟ୍ କରିପାରିବୁ, ବଟ୍ ଏଇଟା ନାଇଁ ନ କ୍ୟାମେରା ଆଉ ଆଇଫୋନ୍ ହେଲେ ଯାଇକରି ହିଁ ଆପଣ ଗୋଟେ ଭଲ ସୁଟ୍ କରିପାରିବୁ। ଛୋଟ ଛୋଟ ଜାଗାରୁ ବହୁତ ଛୋଟ ଛୋଟ ଅଞ୍ଚଳରୁ ଆସୁଛନ୍ କ୍ରିଏଟର ମାନେ, ଏବେ ସେମାନଙ୍କୁ ଦେଖିକିରି ଖୁସି ଲାଗୁଛି କି ସେମାନେ ନର୍ମାଲ ଗୋଟେ 10,000 ଫୋନ୍ରେ ବି ଭଲ କ୍ରିଏସନ୍ କରୁଛନ୍, ତାଙ୍କର ଭଲ ବ୍ଲଗ୍ ବନଉଛନ୍, ଡେଲି

0: ଲାଇଫ୍ ସେୟାର କରୁଛନ୍, କିଛି ଲୋକ ତାଙ୍କର ମା ମାନଙ୍କର ସାଙ୍ଗେ କୁକିଂ ଭିଡ଼ିଓ କରୁଛନ୍, ପୁଅମାନେ ହେଲେ ଝିଅମାନେ ହେଲେ ଛୋଟ ଛୋଟ ମୁନୁ ବି ବହୁତ ସାନ ଏଜ୍ର କାହା ଡାନ୍ସିଂ ସ୍କିଲ୍ ହେଲା ବେଲେ ଆପଣଙ୍କର ସ୍କିଲ୍, ଆପଣଙ୍କର ଟ୍ୟାଲେଣ୍ଟ, ଆପଣଙ୍କର ଭଏସ୍ ସେ ଜିନିଷରେ ଯଦି ଜୋର ରହିଲା ବେଲେ ଆଇ ବିଲିଭ୍ କି ମାଧ୍ୟମ କେନ୍ସିଟା ବି ହେଉ ଆପଣ ଭଲ କରିପାରିବେ।
1: ଆଜ୍ଞା, ବହୁତ ବଢ଼ିଆ କଥା କହିଲେ। ଆଉ ଯୁବପିଢ଼ି ଜାଣିବା କଥା ଯେ ଗୋଟିଏ ମହଙ୍ଗା ଉପକରଣରୁ ବହୁତ ଜରୁରୀ ସୃଜନଶୀଳତା, ଦୃଷ୍ଟିଶକ୍ତି। ତେବେ ଆଜ୍ଞା, ଅନଲାଇନ୍ ଯାତ୍ରା କେବେ ସରଳ ନୁହେଁ, ଆମେ ବି ଜାଣିଛୁ ଅନଲାଇନ୍ ଯାତ୍ରା ବହୁତ କଠିନ। ସାମାଜିକ ଗଣମାଧ୍ୟମ କେତେ ସମୟରେ ଲାଭଦାୟକ ହୋଇପାରେ ତ ପୁଣି କେବେ ନକାରାତ୍ମକ ମନ୍ତବ୍ୟ ଏବଂ ଟ୍ରୋଲିଂ ଏଠାରେ ସାଧାରଣ କଥା ହୋଇଥାଏ। ଉଭୟ ପ୍ରଶଂସା ଏବଂ ସମାଲୋଚନାର ମୁକାବିଲା କରିବା ପାଇଁ ଏହି ଅନଲାଇନ୍ ଯାତ୍ରା ଏକ ଅଂଶ। ତେବେ ଆପଣ ଏହି ସାମାଜିକ ଗଣମାଧ୍ୟମରେ ସମାଲୋଚନା କିମ୍ବା ନକାରାତ୍ମକ ମନ୍ତବ୍ୟକୁ କିପରି ପରିଚାଳନା କରନ୍ତି ଏବଂ ସମାନ ସମ୍ମୁଖୀନ ହେଉଥିବା ଅନ୍ୟ ଯୁବ ସୃଷ୍ଟିକର୍ତ୍ତାମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ଦେଖନ୍, କେନ୍ସି ବି ଗୋଟେ ଜିନିଷ ଆପଣ ଷ୍ଟାର୍ଟ କରିବେ, କେନ୍ସି ବି ଗୋଟେ କାମ ଆପଣ ଷ୍ଟାର୍ଟ କରିବେ ବେଲେ ସବୁଥିରୁ ମେନ୍ ଜିନିଷ ଆର୍ ସବୁଥିରୁ ଇମ୍ପୋର୍ଟାଣ୍ଟ ଜିନିଷ ଏଇଟା ହେ କି ନିଜର ଉପରେ ବିଶ୍ୱାସ ଥିବାର କଥା। ସେକେଣ୍ଡଲି, ଇଣ୍ଟେନ୍ସନ୍ ଭଲ ଥିବାର କଥା। ଆପଣଙ୍କର ଯଦି ଇଣ୍ଟେନ୍ସନ୍ ଭଲ ଅଛେ, ଆପଣଙ୍କର ମନଚିନ୍ତନା ଭଲ ଅଛେ ବେଲେ ଆପଣ ଆଗ୍କେ କେହି ବି କିଛି କହୁ, ଟ୍ରୋଲ୍ କରୁ କି ମାନେ ହାର୍ଶ କମେଣ୍ଟସ୍ ଆସୁନ୍, ସେସବୁ ଜିନିଷ୍କେ ଆପଣଙ୍କୁ ନେଇକରି ଡିସାପଏଣ୍ଟ ହେବାର ନାଇଁନ। କାହିଁଲା ଯେ ସେଲ୍ଫ ବିଲିଫ୍, ଆମେ କାଣା କରୁଛୁ, କେନ୍ ଇଣ୍ଟେନ୍ସନ୍ରେ କରୁଛୁ, ଯେବ୍ ତକ୍ ଆପଣ ନିଜର ମନ ଭିତରେ ନିଜକେ ଆନ୍ସର୍ କରିପାରୁଛନ୍ କି ମୁଇଁ ଯେନ୍ଟା କରୁଛେଁ ସେଟା ଠିକ୍ ହେ। ଆପଣ ବିନା କାହାକେ କେନ୍ସି ଜିନିଷ୍ କ୍ଷତି ପହଞ୍ଚେଇକରି ଯଦି ନିଜର ଲାଗି କେନ୍ସି ଜିନିଷ୍ କରବାର୍କେ ଚାହୁଁଛନ୍ ବେଲେ ସେଟା ଠିକ୍ ହିଁ ହେ ମୋର ହିସାବରେ। ଦୁଇ ନମ୍ବର ଜିନିଷ୍, କେନ୍ସି ବି କାହାକେ ବି ଯଦି ଦେଖ୍ବେ, ଆମର ନେଚର୍ରେ ବି ଦେଖ୍ବେ, ଉଠ୍ଲା ସୂର୍ଯ୍ୟ ଆଉ ବୁଡ଼୍ଲା ସୂର୍ଯ୍ୟ ଲୋକମାନଙ୍କୁ ବହୁତ ଭଲ ଲାଗ୍ସି, ସନ୍ରାଇଜ୍ ସନ୍ସେଟ୍। ହେଲେ କିନ୍ ଦିପହର 12 ବଜେ ଯେନ୍ ମୁଡ଼ ଉପରେ ଥିସି ସୂର୍ଯ୍ୟ, ସେଟା ଯେତେବେଳେ ଟପ୍ରେ ଥିସି ସେତେବେଳେ ତାତି ଦେସି, ସେଟା କାହାକେ ଭଲ ନା ଲାଗେ। ବେଲେ ଆପଣଙ୍କର ଲାଗି ଯଦି 10 ଜଣ ଭଲ କହୁଛନ୍, 100ଟା ଲୋକ ଖରାପ କହିବାର ଲାଗି ବି ଥିବେ, ସେସବୁ ଜିନିଷ୍କେ ଯଦି ଜଣେ ଆଖି ମୁଜି ଦେଇକରି ପାର ହେଇଗଲା ବେଲେ ପାର ହେଇଗଲା।
1: ଉଦାହରଣଟି ତ ବହୁତ ବଢ଼ିଆ ଦେଲେ। ତେବେ ବ୍ଲଗରଙ୍କ ଜୀବନରେ ଏକ ସାଧାରଣ ଦିନ କିପରି ଦେଖାଯାଏ, ମାନେ ଏହା ସବୁବେଳେ ସେତେ ଆକର୍ଷଣୀୟ ହୋଇନପାରେ ଯେମିତିକି ଦେଖାଯାଏ? ଆପଣ ତ କହିଲେ ଆପଣ ଆପଣଙ୍କ ଦୈନନ୍ଦିନ ଜୀବନକୁ ଆପଣଙ୍କ ଦର୍ଶକମାନଙ୍କୁ ଦେଖାଉଛନ୍ତି। ତେବେ ଜଣେ ବିଷୟବସ୍ତୁ ନିର୍ମାତା, ଜଣେ ବ୍ଲଗର ଭାବରେ ଆପଣ ନିଜ ଜୀବନରେ ଏକ ସାଧାରଣ ଦିନକୁ କିପରି ଆକର୍ଷଣୀୟ କରି ଆପଣଙ୍କ ଦର୍ଶକମାନଙ୍କ ସମ୍ମୁଖକୁ ଆଣୁଛନ୍ତି?
0: ସବୁଦିନ ତ ସମାନ ନାଇଁ ରହେ, ଆଉ କେତେଟା ବ୍ଲଗ ବହୁତ ଡ୍ରାଷ୍ଟିକ ହାଇକ୍ ପହଞ୍ଚିଯାଏ, 1 ମିଲିୟନ୍ ବି ପହଞ୍ଚି ଯାଇସି, ଲୋକମାନଙ୍କୁ ବହୁତ ଭଲ ଲାଗ୍ସି, ଅଡିଏନ୍ସକୁ ବହୁତ ଭଲ ଲାଗ୍ସି, ଆଉ କିଛିଟା ସେମାନେ କନେକ୍ଟ ନାଇଁ କରିପାରସନ୍, କିଛିଟା ରିଚ୍ ବି ନାଇଁ ଯାଇସି। ତ କିଛିଟା କଣ୍ଟେଣ୍ଟ କ୍ରିଏଟର କାଣା ହେସି ନା, ଇନିସିଆଲି ଯେନ୍ମାନେ ଷ୍ଟାର୍ଟ କରସନ୍, ମୋର ଯେତେବେଳେ ଷ୍ଟାର୍ଟ ହେଇଥିଲା ଆଇ ଓନ୍ଲି ହ୍ୟାଡ୍ 500 ଫଲୋଅର୍ସ, ବଟ୍ ଷ୍ଟିଲ୍ ଆଇ ହ୍ୟାଡ୍ 1 ମିଲିୟନ୍ ଭ୍ୟୁଜ୍ ଇନ୍ ସମ୍ ଅଫ୍ ମାଇ ଭିଡ଼ିଓଜ୍। ତ ସେ ଜିନିଷ ଆମେ ଡିସାପଏଣ୍ଟ ନାଇଁ ହେବାର କଥା, କାହିଁଲା ଯେ ଯେତିକି ଗୁଡ଼ି ଗୁଡ଼ି ସବୁ ଜିନିଷ ଇନଷ୍ଟାଗ୍ରାମ୍ରେ କି ସୋସିଆଲ୍ ମିଡ଼ିଆରେ ଦିଶୁଥିସି, ସେତିକି ଜଲି ଲାଇଫ୍ ନାଇଁ ଥାଏ କାହାରି ବି। ଲାଇଫ୍ରେ ବହୁତ ଅପ୍ସ ଆଣ୍ଡ ଡାଉନ୍ସ ଆଇସି, ବହୁତ ଚ୍ୟାଲେଞ୍ଜେସ୍ ଆଇସି, ଆମକୁ ଫେସ୍ କରିକିରି ସେଟାକେ ଆଗ୍କେ ବଢ଼ବାର ଥିସି। ଅବଭିଅସ୍ଲି ଲାଇଫ୍ ଇଜ୍ ଅ ରୋଲର୍ କୋଷ୍ଟର୍, ଅବଭିଅସ୍ଲି ସୋ ଆଫ୍ଟର୍ ଅ ହୋଲ୍ ହେକ୍ଟିକ୍ ଡେ ୟୁ ହ୍ୟାଭ୍ ଟୁ ଗେଟ୍ ଅପ୍ ଆଣ୍ଡ ଡୁ ୱାଟ୍ ୟୁ ଲାଇକ୍, ଡୁ ୱାଟ୍ ୟୁ ଲଭ୍, ମେକ୍ ୟୋର୍ ସେଲ୍ଫ ଫିଲ୍ ସ୍ପେଶାଲ, ମେକ୍ ୟୋର୍ ଅଡିଏନ୍ସ ଫିଲ୍ ସ୍ପେଶାଲ। ଥରେ ଥରେ ଗୋଟେ ଗୋଟେ ପଏଣ୍ଟ ଆଇସି କି ମୋର ଦ୍ୱାରା ନାଇଁ ହେବାର, ଇଟ୍ ଟେକ୍ସ ଲାଇକ୍ ପ୍ଲେଣ୍ଟି ଅଫ୍ ଟାଇମ୍, ଆୱର୍ସ ଆୱର୍ସ ଇଟ୍ ଟେକ୍ସ ଟୁ ଏଡିଟିଂ। ଗୋଟେ ଭିଡ଼ିଓ ଆମେ ସୁଟ୍ କରୁଥିମା ଖାଇଲା ବେଲେ ହେଲା, କି ଆମେ ଜର୍ନି କଲାବେଲେ ହେଲା, କେନ୍ସି ବି ଛୋଟ ଜିନିଷ ହେଲା, ହଠାତ୍ ଆମର ମାଇଣ୍ଡକେ କେନ୍ସି ଜିନିଷ ଷ୍ଟ୍ରାଇକ୍ ହେଲା, ଆମେ ଚାହିଁସୁ କି ଚାଲ ଇ ଜିନିଷ ଆମେ ଆମର ଅଡିଏନ୍ସ ସାଙ୍ଗେ ସେୟାର କଲେ କେନ୍ତା ହେବା, ବେଲେ ଇନ୍ଷ୍ଟାଣ୍ଟ ସେ ଜିନିଷ୍ମାନେ ବାହାରସି। ବଟ୍ ସେଟା ଆପଣମାନେ ଯେନ୍ 1 ମିନିଟ୍ ଭିଡ଼ିଓ ଦେଖସନ୍ କି 30 ସେକେଣ୍ଡ ଭିଡ଼ିଓ କେନ୍ସି କ୍ରିଏଟର୍ ବି ଦେଖୁଛନ୍, ସେ ତାର ପଛାଡ଼େ ଘଣ୍ଟା ଘଣ୍ଟା ପରିଶ୍ରମ ରହୁଛେ, ଏଡିଟିଂ, ଭଏସ୍ ଓଭର, ଫଣ୍ଡସ୍, ବହୁତ ଭାବିକିରି ଆମେ ପକାସୁ କି କେନ୍ଟା ଆପଣମାନଙ୍କର ମନକେ ଛୁଇଁବା। ସବୁ ଜିନିଷ୍ ଦେଖ୍ଲା ବେଲେ ବହୁତ ଟାଇମ୍ ଟେକିଂ ବି ହେ, ଆମର ଡେଲି ଲାଇଫ୍ରେ ଯେନ୍ ଜିନିଷ୍ ମାନେ ଚାଲିଥିସି, ଜରୁରୀ ନୁହେଁ କି ସବୁ ଜିନିଷ୍ ଆପଣ ଯେନ୍ ଇନଷ୍ଟାଗ୍ରାମ୍ରେ ଦେଖୁଛନ୍ ସେମ୍ ହିଁ ଚାଲିଥିବା। ହଁ, କେବେ କେବେ ଏନ୍ତା ବି ହେସି କି ଆମେ ବହୁତ ଭଲ ଫିଲ୍ କରୁଥିସୁଁ, ଆମେ କେନ୍ସି ଭଲ ଇଭେଣ୍ଟ ନୁ ଆସିଥିସୁଁ, ସେ ଜିନିଷ୍ ମାନେ ଆପଣ ଦେଖସନ୍। ବଟ୍ ତାର୍ ପରେ ଯେନ୍ ନଜର ଲାଗ୍ସି, ଆମର ଦେହ ପା ବିଗିଡ଼ିସି, ଆମେ ଜାଣା ବାତି ହେସୁ, ସେଟା କେହି ନାଇଁ ଦେଖସନ୍, ତ ସେଟା ବି ଗୋଟେ ପାର୍ଟ ହେ। ବଟ୍ ଲକିଲି ଆଇ ହାଭ୍ ଅ ଭେରି ଲୟାଲ ଫ୍ୟାନ୍ ବେସ୍, ଭେରି ଲୟାଲ ଫ୍ୟାମିଲି, ଇନଷ୍ଟା ଫ୍ୟାମିଲି, ତ ସେମାନେ ଚିୟର ଅପ୍ ବି କରସନ୍।
1: ଆଜ୍ଞା,
0: ଖରାପ ଦିନ ମାନକେ।
1: ଓକେ, ଆପଣ ତ କହିଲେ ଯେ ଆପଣଙ୍କର ଯେତେବେଳେ ଆପଣ ଆରମ୍ଭ କରିଥିଲେ, ଆପଣଙ୍କର ପ୍ରାରମ୍ଭିକ ଦିନ ଥିଲା, ସେତେବେଳେ ଆପଣଙ୍କର ବହୁତ କମ୍ ଫଲୋୱର୍ସ ଥିଲେ, ଆପଣଙ୍କର ଶୁଭଚିନ୍ତକ ବହୁତ କମ୍ ଥିଲେ, ତେବେ ପ୍ରାରମ୍ଭିକ ଦିନଗୁଡ଼ିକ ପ୍ରାୟତଃ ସମସ୍ତଙ୍କ ପାଇଁ କଠିନ ହୋଇଥାଏ। ପ୍ରତ୍ୟେକ ଯାତ୍ରାରେ ସଂଘର୍ଷ ରହିଛି, ଆମେ ମଧ୍ୟ ଜାଣିଛୁ। ତେବେ ଆର୍ଥିକ ସୀମାଠାରୁ ଆରମ୍ଭ କରିକି ସହାୟତାର ଅଭାବ ପର୍ଯ୍ୟନ୍ତ, ତେବେ ଯୁବ ସୃଷ୍ଟିକର୍ତ୍ତା ଭାବରେ ଆପଣ କେଉଁ ସବୁ ବାଧାବିଘ୍ନ ଏବଂ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ଯେମିତିକି ସେହି ସମୟରେ ଆପଣଙ୍କ ପରିବାର ବର୍ଗ, ଆପଣଙ୍କ ସାଙ୍ଗସାଥି କିଭଳି ଭାବରେ ଆପଣଙ୍କୁ ସାହାଯ୍ୟ କରିଥିଲେ ଏବଂ ସେଗୁଡ଼ିକୁ ଆପଣ କିପରି ଭାବରେ ଅତିକ୍ରମ କରିଛନ୍ତି?
0: ଏଥିରୁ ମୁଇଁ ଯାହା ଜାନ୍ବାର୍କେ ପାଇଲି, ମୋର ଏବେ ତକର ଯାହା ଜର୍ନି ରହିଛେ ସେତି ଅବଭିଅସ୍ଲି ମ୍ୟାଟର୍ କର୍ସି, ଆପଣଙ୍କର ଫାଇନାନ୍ସିଆଲ ସିଚୁଏସନ୍ ମ୍ୟାଟର୍ କର୍ସି। ବଟ୍ କିଛିଟା ଜିନିଷ ଯଦି ଆପଣ ଦେଖିବେ କି ଅପକମିଂ ଯଦି କେନ୍ସି ଭଲ ଅପରଚୁନିଟି ଆସୁଛେ, ଯେନ୍ତାକି ମୁଇଁ କହିଲି ଲାଫ୍ଟର ଶେଫ୍ ବାଲା ଅପରଚୁନିଟି ଥିଲା, ଅବଭିଅସ୍ଲି ୱି ଡିଣ୍ଟ ପେ ଏନିଥିଙ୍ଗ ଟୁ ଦ ଶୋ, ବଟ୍ ଷ୍ଟିଲ୍ ଆମେ ସମ୍ବଲପୁରରୁ ଫାର୍ଷ୍ଟ ଟାଇମ୍ ମୁମ୍ବାଇ ଯାଉଥିଲୁ ସଭେ, ତ ସେଥିର୍ଲାଗି ତ ଆପଣଙ୍କୁ ଫ୍ଲାଇଟ୍ ଟିକେଟ୍ସ ହେଲା, ଆପଣଙ୍କର ଯେନ୍ ରହିବେ ସେ ତା ଠିକଣା ସେଥିରେ ଆପଣଙ୍କର ଏକ୍ସପେନ୍ସ ରହିଲା, ଆପଣଙ୍କର ଯା ଆ ସବୁ ଜିନିଷର ଏକ୍ସପେନ୍ସ ରହିଲା। ତ ଯଦି ଭଲ ଅପରଚୁନିଟି ଆସୁଛେ ଲାଇଫ୍ରେ ତ କେବେ କେବେ ଏନ୍ତା ଲାଗ୍ସି କି ସେଭିଂସ ଟିକେ କମ୍ ପଡ଼ିଯାଉଛେ, ତ ହେଟା ତ ବହୁତ ବଡ଼ ଚ୍ୟାଲେଞ୍ଜେସ୍ ହେ। ଆଉ ସାଙ୍ଗମାନେ ଯଦି ମୁଇଁ କହିମି ବେଲେ ଗୋଟେ ଜିନିଷ ମୁଇଁ ଫିଲ୍ କରିଛେ ଡ୍ୟୁରିଂ ଶୀତଳ ଷଷ୍ଠୀ, ଯେନ୍ତାକି ମୁଇଁ କହିବାର୍କେ ଚାହୁଁଛେ ଶୀତଳ ଷଷ୍ଠୀର ଯେନ୍ ମୁଇଁ କଣ୍ଟେଣ୍ଟ ବନାବାର ଷ୍ଟାର୍ଟ କରିଥିଲି, ସିରିଜ୍ ବନାବାର ଷ୍ଟାର୍ଟ କରିଥିଲି, ସେତେବେଳେ ମୁଇଁ ମାତ୍ର ଦୁଇଟା ହିଁ ଭିଡ଼ିଓ ପୋଷ୍ଟ କରିପାରିଲି, ତ ମୁଇଁ ଯେତିକିଟା ସୁଟ୍ କରିପାରିଲି କରିପାରିଲି, ଆଉ ଯେତେଟା ମୋତେ ଲାଗ୍ଲା କି ମୋର ଦ୍ୱାରା ନାଇଁ ହେଇପାର୍ବାର୍, ସେଟା ମୋର କହିମି କି ମୋର ମନେ ଗୋଟେ ଗିଲ୍ଟ ବି ରହିଯାଇଛେ, ରିଗ୍ରେଟ୍ ବି ରହିଯାଇଛେ କି ମୁଇଁ ଆଗେ ସୁଟ୍ ନାଇଁ କରିପାରିଲି, କାହିଁଲା ଯେ ସେଥିରୁ ମୋର ଅଡିଏନ୍ସର ମୋର ନିଜର ଅଡିଏନ୍ସର ବହୁତ ଭଲ ରେସ୍ପନ୍ସ ଆସୁଥିଲା କି ମୁଇଁ ସେଟା ଏନ୍ତା ବନଉଥିଲି କଣ୍ଟେଣ୍ଟ ଯେନ୍ଟାକି ଇଂଲିଶ ୱିଥ୍ ସମ୍ବଲପୁରୀ ଥିବା, ଯେନ୍ତା ଏବେ ଛୁଆମାନେ ଯେନ୍ଟା ଆସୁଛନ୍ ଜେନ୍ଜି ମାନେ ସେମାନେ ତାଙ୍କୁ କୁଲ୍ ଜିନିଷ୍ ଶୁଣବାର୍ ଲାଗି ଭଲ ଲାଗ୍ସି, ତାଙ୍କର କାନ୍କେ ଯେନ୍ଟା ଭଲ ଲାଗୁଥିବା, ତାଙ୍କର ଭିଜୁଆଲ ଯେନ୍ଟା ସେମାନଙ୍କେ ଆଟ୍ରାକ୍ଟ କରୁଥିବା ସେମାନେ ସେଟା ଦେଖ୍ବେ, ଅଦରୱାଇଜ୍ ଆପଣ କେନ୍ସି ବି ଭଲ କଣ୍ଟେଣ୍ଟ ବନେଇ ଦଉନ୍ ସେଟା ସ୍କିପ୍ ହେଇଯିବା। ତ ମୁଇଁ ପ୍ରାୟ ଚେଷ୍ଟା କରିଥିଲି କି ମୋର କଣ୍ଟେଣ୍ଟ ଏନ୍ତା ରହୁ କି ଛୁଆନୁ ନେଇକିରି ବଡ଼ମାନଙ୍କର ତକ୍ ସବକୁ ଭଲ ଲାଗୁ, ସେଟା ବୁଝି ଆସୁ ଆର୍ ସବୁ ଏନ୍ଜୟ କରୁନ୍। ସେ ତାର ଉପରେ ଏତେ ମାତ୍ରାରେ ଭଲ ପାଇବାର ବି ଆସିଲା ଆଉ ଗୋଟେ ଟ୍ରୋଲ୍ ବି ହେଇଥିଲା କି ତମେ କେନ୍ତା ଯାଇକିରି ସେନେ ଷଷ୍ଠୀରେ ମହାପ୍ରଭୁ ମନ୍ଦିର ସାମ୍ନାରେ ତମେ ଡାନ୍ସ କରୁଛ, ତମକୁ କେନ୍ତା ନର୍ଭସ୍ ନାଇଁ ଲାଗ୍ବାର, ତମେ ଉହ୍ନା ନାଇଁ ଦେଇକିରି ହେନେ ଡାନ୍ସ କରୁଛ, ବୋଲେ ଗୋଟେ ଛୋଟ ଆନ୍ସର୍ ମୁଇଁ ଦେବାର୍କେ ଚାହୁଁଛେ। ଯଦି ଆପଣ ମହାପ୍ରଭୁର ଭକ୍ତିରେ କେନ୍ସି ଜିନିଷ୍ କରବାର୍କେ ଚାହୁଁଛନ୍ ବେଲେ ସେ ଟାଇମ୍ରେ ଆପଣ ଝିଅ ନୁହନ୍ ବହନ ନୁହନ୍, ଆପଣ ଗୋଟେ ନର୍ମାଲ ହ୍ୟୁମାନ୍ ବିଙ୍ଗ୍ ଆନ୍, ଆପଣଙ୍କୁ ସେ ଟାଇମ୍ରେ ରିଏଲାଇଜ୍ ନାଇଁ ହେସି କି ଆପଣ କେନ୍ ଜାଗାରେ ଅଛନ୍। ଆଉ ସେ ଜିନିଷ୍କେ ଯେନ୍ମାନେ ବୁଝି ପାରିଲେ କି ଏଇଟା ସେ ତାର ସୌକରେ କରୁଛେ, ମୁଇଁ ମୁଦିପଡ଼ାର ଝିଅ, ଆମେ ସବୁ ବର୍ଷ ଦେଖ୍ସୁଁ କି ଶୀତଳ ଷଷ୍ଠୀ ଆମର ଘର ତଲୁ ଯାଇସି, କେବେ ଉତରିକିରି ଆମେ ଯାଇ ନାଇଁପାରି, ବଟ୍ ବାପା ମା ସଭେ ଆମେ ଛତୁ ଉପରେ ଠିଆ ହେଇକିରି ହିଁ ଦେଖ୍ସୁଁ। ମୋର ଇଚ୍ଛା ଥିଲା କେବେ ମହାପ୍ରଭୁ ମନ୍ଦିର ସାମ୍ନାରୁ ତାଙ୍କର ବରାତିରେ ମୁଇଁ ନାଚିକିରି ଯାଇତି, ପିଲାମାନେ ଯାଏସନ୍ ପିଲାମାନଙ୍କୁ ଆଲାଉଡ୍ ଥିସି, ବଟ୍ ଗୋଟେ ଝିଅ ସେ ଜାଗାରେ ଯଦି କରିଦେଲା ବେଲେ ସେଟା ଟିକେ ଲୋକମାନଙ୍କୁ ଖଟକିସି ବି ଆଉ ଅଖାଡ଼ୁଆ ବି ଲାଗ୍ସି କି କେନ୍ତା କରିଦେଲା, ବଟ୍ ଯେନ୍ମାନେ ସେ ଜିନିଷ୍କେ ରିଲେଟ୍ କରିପାରିଲେ। ମିନ୍ୱାଇଲ୍ ମୋତେ ୟୁଏସ୍ଏ ରୁ ଗୋଟେ ମେସେଜ୍ ଆସିଥିଲା କି ଡୁ ନଟ୍ ଆନ୍ସର୍ ଦ ଟ୍ରୋଲିଂସ୍, ୱି ଅଣ୍ଡରଷ୍ଟାଣ୍ଡ ୟୋର ଫିଲିଙ୍ଗସ୍, ୱି ଗେଟ୍ ଟୁ ନୋ ୱାଟ୍ ୟୁ ଆର୍ ଡୁଇଙ୍ଗ୍, ଆମେ ବୁଝିପାରୁଛୁ ତମେ କାଣ କରୁଛ, ଆଉ ନିଜର କଲଚର୍କେ ଦେଖାବାର୍ ଲାଗି ଯେନ୍ ଇମୋସନ୍ ଆନ୍ବାର କଥା ସେଟା ତମର ଭିଡ଼ିଓରେ ଅଛେ, ବେଲେ ଲୋକ ଇମୋସନାଲି ବି କନେକ୍ଟ କରିପାରିଲେ। ସେ ଟାଇମ୍ରେ ମୋତେ ଏନ୍ତା ଲାଗ୍ଲା କି ଚାଲ କିଛି ଭଲ୍ ହଉଛେ ବେଲେ କିଛି ଖରାପ ବି ହେବା, ସବୁ ଜିନିଷ୍କେ ଆମେ ନେଇକିରି ଚାଲ୍ବାର୍କେ ପଡ଼୍ବା।
1: ତେବେ ପ୍ରତ୍ୟେକ ସୃଷ୍ଟିକର୍ତ୍ତା ବଡ଼ ସ୍ୱପ୍ନ ଦେଖନ୍ତି, ଆଲେକ୍ସ ମର୍ଗାନ୍ କହିଛନ୍ତି ଡ୍ରିମ୍ ବିଗ୍ ବିକଜ୍ ଡ୍ରିମ୍ସ ଡୁ ହ୍ୟାପେନ୍। ଆପଣ ଆଗାମୀ 5 ବର୍ଷ ମଧ୍ୟରେ ନିଜକୁ କେଉଁଠାରେ ଦେଖୁଛନ୍ତି? ଆପଣ ଆପଣଙ୍କର କିଛି ରୋମାଞ୍ଚକର ଯୋଜନା କିମ୍ବା ସ୍ୱପ୍ନ ଆମ ସହିତ, ଆମ ଶ୍ରୋତାବନ୍ଧୁମାନଙ୍କ ସହିତ ବାଣ୍ଟିବାକୁ ଚାହୁଁଛନ୍ତି କି?
0: ଫ୍ୟୁଚରରେ ନାଇଁ, ଯେଇକିରି ଆମକୁ ଆଟ୍ ପ୍ରେଜେଣ୍ଟ ଆମେ ଯେନ୍ଟା କରୁଛୁ ସେତି ବେଶୀ ଧ୍ୟାନ ଦେବାର କଥା, ଆଉ ପ୍ରେଜେଣ୍ଟକେ ହିଁ ଯିବାର କଥା। ମୋର ସବୁବେଳେ ଇଚ୍ଛା ରହିଥିଲା କି ମୁଇଁ ସମ୍ବଲପୁରୀ ରିପ୍ରେଜେଣ୍ଟ କରେ, ମୋର ଆଉଟଫିଟ୍କେ ହେଲା କି ମୋର ଲୁକ୍ସକେ ହେଲା କି ମୋର କହିବାର ଭାଷା ଶୈଳୀକେ ହେଲା, ଲୋକ ସେଟାକେ ହିଁ ପସନ୍ଦ କରସନ୍। ଆଉ ଗୋଟେ ଜିନିଷ୍ ହେଲା କି ଅପକମିଂ ମୁଇଁ କେନ୍ସି ବି ଏନ୍ତା ଅପରଚୁନିଟି ଯେନ୍ଟାକି ମୋତେ ସମ୍ବଲପୁରୀ କଲଚର୍କେ ହେଲା ଟ୍ରେଡିସନ୍କେ ହେଲା ରିପ୍ରେଜେଣ୍ଟ କରବାର୍କେ ମିଳୁଛେ ବେଲେ ମୁଇଁ ସେଟାକେ କରବାର୍କେ ଚାହେଁମି। ଆଉ ଏତକିରି ଆଟଲିଷ୍ଟ ସେଥିରୁ ଅର୍ନିଂ ହଉ କି ଏତକିରି ଫାଇନାନ୍ସିଆଲ ମୋର ପାଖେ ସପୋର୍ଟ ରହୁ କି ଯଦି ଆଗକେ କାହାକେ ବି ମୋର ହେଲ୍ପ ଦରକାର ବି ମୁଁ ସେଟା କରିପାରୁଥିବାର କଥା ଏତକିରି ହିଁ ଭିଜନ୍ ହେଲା।
1: ତେବେ ଆପଣ ସୃଷ୍ଟି କରୁଥିବା ବିଷୟବସ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ ଏବଂ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିଶେଷ କରି ଆମର ଯୁବଶ୍ରୋତାମାନଙ୍କୁ କି ବାର୍ତ୍ତା କିମ୍ବା କି ମୂଲ୍ୟବୋଧ ଦେଇ ପ୍ରୋତ୍ସାହିତ କରିବାକୁ ଚାହିଁବେ?
0: ଇଟ୍ସ ନେଭର ଟୁ ଲେଟ୍ ଟୁ ଷ୍ଟାର୍ଟ। ଇଫ୍ ୟୁ ଆର୍ ଇନ୍ ଟୁ ସମଥିଙ୍ଗ, ତମର କେନ୍ସି ହବି ଅଛେ, ତମର କେନ୍ସି ପ୍ୟାସନ୍ ଅଛେ, ତମର କେନ୍ସି ବି ଜିନିଷ ଉପରେ ଇଣ୍ଟରେଷ୍ଟ ଅଛେ, ଷ୍ଟାର୍ଟ ୱାର୍କିଂ ଅନ୍ ଇଟ୍। ଚାଲୁ କରିଦିଅ, ମିଡିୟମ କେନ୍ସିଟା ବି ହଉ, ଫୋନ୍ କ୍ୟାମେରା, ତମକୁ ଜାଣ ବି ଦିଶୁଛେ। ମୁଇଁ ତ ମୋର ମିରର ସାମ୍ନାରୁ ହିଁ ଷ୍ଟାର୍ଟ କରିଥିଲି ମୋର ଜର୍ନି, କାହାହେଲେ ଯେ ମୋତେ କ୍ୟାମେରା ଟିକେ ଥିଲା, କ୍ୟାମେରା ଅସୁବିଧା ଥିଲା, ମୁଇଁ ଅନ୍ କ୍ୟାମେରା ମୁଇଁ ଫେସ୍ ନାଇଁ କରିପାରୁଥାଇ, ମୋତେ ଷ୍ଟେଜ୍ ଫିୟର ବି ଅଛେ। କିଛି ଲୋକଙ୍କର ରହିସି, କେନ୍ସି ବି ଜିନିଷ ତମକୁ ଭଲ ଲାଗୁଛେ, ନିଜର ଉପରେ କେବେ ଡାଉଟ୍ ନାଇଁ ରଖିକିରି ଷ୍ଟାର୍ଟ କରିଦେବାର କଥା।
1: ଯୁବପିଢ଼ିମାନେ ନିଶ୍ଚୟ ଆପଣଙ୍କର ଏହି ବାର୍ତ୍ତାକୁ ଗ୍ରହଣ କରିବେ ବୋଲି ଆମେ ଆଶା କରୁଛୁ। ତେବେ ଆପଣଙ୍କ ଯାତ୍ରା ଏବଂ ଅନ୍ତର୍ଦୃଷ୍ଟି ଆମ ସହିତ ବାଣ୍ଟିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର କାହାଣୀ ନିଶ୍ଚିତ ଭାବରେ ଆମ ଯୁବଶ୍ରୋତାମାନଙ୍କୁ ସେମାନଙ୍କ ସୃଜନଶୀଳତାକୁ ଅନ୍ୱେଷଣ କରିବାରେ ପ୍ରେରଣା ଦେବ। ସୃଷ୍ଟି କରି ଚାଲନ୍ତୁ, ବ୍ଲଗିଂ କରି ଚାଲନ୍ତୁ ଏବଂ ପ୍ରେରଣା ଦେଇ ସଫଳତାର ସୀମାରେ ପହଞ୍ଚନ୍ତୁ। ଆପଣଙ୍କର ଶୁଭ ଭବିଷ୍ୟତର ଶୁଭକାମନା ଦେଇ ବିଦାୟ ନେଉଛୁ। ନମସ୍କାର।
0: ଜୁହାର ସମ୍ବଲପୁର।
2: ଆଶା କରୁଛି ଶ୍ରୋତା ବନ୍ଧୁ, ସାକ୍ଷାତକାରଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, ବୟସ ଏକ ସଂଖ୍ୟା ମାତ୍ର। ଆମ ପରିବାର ଏବଂ ସମାଜରେ ଥିବା ସମସ୍ତ ବରିଷ୍ଠ ନାଗରିକ ଆମ ପାଇଁ ଗୋଟିଏ ଗୋଟିଏ କୀର୍ତ୍ତି। ଏହି ବରିଷ୍ଠ ନାଗରିକ ଜୀବନସାରା ନିଜ ପରିବାର ଓ ସମାଜ ପାଇଁ ଅନେକ ପରିଶ୍ରମ କରନ୍ତି। ସେମାନଙ୍କ ଜ୍ଞାନ, ଅନୁଭବ, ଜୀବନ ମୂଲ୍ୟ ଦେଖି ନୂଆ ପିଢ଼ି ପ୍ରେରଣା ପାଏ। ଶ୍ରୋତାବନ୍ଧୁ, ଆପଣମାନେ ନିଶ୍ଚିତ ଭାବରେ ଭାବୁଥିବେ ମୁଁ ଆଜି ହଠାତ୍ ବୟସ୍କମାନଙ୍କ ଉପରେ କ'ଣ ପାଇଁ ଆଲୋଚନା କରୁଛି, କାରଣ ଆଜି ହେଉଛି ୱାର୍ଲଡ ଏଲ୍ଡର ଆବ୍ୟୁଜ୍ ଆୱାରନେସ୍ ଡେ, ଅର୍ଥାତ୍ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନ ଦିବସ। ଶ୍ରୋତାବନ୍ଧୁ, ବୃଦ୍ଧତ୍ୱ ଯେ ବ୍ୟାଧି ନୁହେଁ ଏହା ଏକ ଅବସ୍ଥା। ପ୍ରତ୍ୟେକ ଯୁବକ ଦିନେ ନା ଦିନେ ବୃଦ୍ଧ ହୋଇଥାଏ। ବୃଦ୍ଧ ଅବସ୍ଥାରେ ସେ ଅସହାୟ ହୋଇପଡ଼େ। ନିଜର ଜୀବନଯାପନ ପାଇଁ ବୃଦ୍ଧ ବ୍ୟକ୍ତିଙ୍କୁ ଅନ୍ୟ ଉପରେ ନିର୍ଭର ରହିବାକୁ ପଡ଼େ। ଏହି କାରଣରୁ ଅନେକ ପରିବାରରେ ବୃଦ୍ଧମାନଙ୍କୁ ବୋଝ ଭାବେ ଦେଖାଯାଏ। ବୃଦ୍ଧମାନଙ୍କୁ ଅନେକ ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ଦିଆଯାଏ। ଏଣୁ ପ୍ରତିବର୍ଷ ଜୁନ୍ 15 ତାରିଖରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନ ଦିବସ ପାଳନ କରାଯାଏ। 2026 ଏହି ଦିବସର ବିଷୟବସ୍ତୁ ବା ଥିମ୍ ହେଉଛି ବିୟଣ୍ଡ ଆୱାରନେସ୍ ମେକିଂ ଏଲ୍ଡର ଆବ୍ୟୁଜ୍ ପ୍ରିଭେନ୍ସନ୍ ୱାର୍କ, ଅର୍ଥାତ୍ ସଚେତନତା ସୃଷ୍ଟି କରିବା ସହ ବୃଦ୍ଧ ନିର୍ଯାତନାକୁ ରୋକିବା ଭଳି ପ୍ରଭାବଶାଳୀ ପଦକ୍ଷେପ ନେବା। ଶ୍ରୋତାବନ୍ଧୁ, ଆମର ମୁରବୀ ବା ଗୁରୁଜନମାନେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଖରେ ରହିଛି ଗଭୀର ଅଭିଜ୍ଞତା। ସେହି ଅଭିଜ୍ଞତା ଆମ ସମାଜରେ ଉଚିତ ମୂଲ୍ୟବୋଧ, ସଂସ୍କାର ଓ ଦିଗଦର୍ଶନ ପାଇବା, ଏମାନଙ୍କର ଉଚିତ ଯତ୍ନ ନେବା ଆମର ସମସ୍ତଙ୍କର କର୍ତ୍ତବ୍ୟ। ଯେପରି ପ୍ରତି ଅବସ୍ଥାରେ କିଛି ବିଶେଷତା ଥାଏ, ବୃଦ୍ଧ ଅବସ୍ଥାରେ ବି ସେମିତି ବିଶେଷତା ରହିଛି। ଏଣୁ ଏହି ସମୟରେ ବୃଦ୍ଧମାନଙ୍କ ପ୍ରତି ଅଧିକ ଯତ୍ନବାନ, ସ୍ନେହ ତଥା ସହାନୁଭୂତି ଦେଖାଇବା ଉଚିତ। ତେବେ ସମୟ ଆମକୁ ହାତଠାରେ ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆମକୁ ଏଇଠି ଶେଷ କରିବାକୁ ହେବ। ଉପସ୍ଥାପନାରେ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ, ନମସ୍କାର।

0: ନା ଅବହେଳାକେ ବନ୍ଦ କରିବାର ଲକ୍ଷ୍ୟ ନେଇକିରି ଆଜି ଦେଶରେ ପାଳନ କରାଯାଉଛି ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଆଇବା 21 ତାରିଖ ହେବାର୍କେ ଥିବାର ନିଟ୍ UG 2026ର ପୁନଃ ପରୀକ୍ଷା ଲାଗି ବାହାରିଲା ଆଡ୍ମିଟ୍ କାର୍ଡ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ ବରାଡ଼ ବାଲଙ୍କେଶ୍ୱର ବାବାଙ୍କର ଗଲାକାଲି ସରିଛେ ପତରପେଣି ନୀତି। ଆଇଜ ବିହାତି ଯୋଗ ଦେବାର୍କେ ନୃସିଂହ ମହାପ୍ରଭୁଙ୍କୁ ଆଉ ସହରର ଦେଅ ଦେବତାଙ୍କୁ ଦିଆଯିବା ନେଉତା। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତା ଥି ଆଇଜ ଖେଲାଯାଇଥିବାର ଗ୍ରୁପ୍ ଏଫ୍ ପର୍ଯ୍ୟାୟଥି ଟ୍ୟୁନିସିଆକେ ହରେଇକରି ସ୍ୱିଡେନ୍ ହେଇଛେ ବିଜୟୀ। ଆଜି ରାତି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ଟି ସ୍ପେନ୍ ଆଉ କାବୋ ଭର୍ଦେ ଭିତରେ ହେବା ମ୍ୟାଚ୍। ଆଇବା 4 ରୁ 5 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାକେ ପହଞ୍ଚିବାର ଅନୁମାନ କଲା ପାଣିପାଗ ବିଭାଗ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30 ଶୁଣିବେ ଯୁବଶକ୍ତି, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 6:00 କ୍ଷମା କରିବେ, ଆଜି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜି ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠସଙ୍ଗୀତ ଶିଳ୍ପୀ ପଣ୍ଡିତ ରାଜନ ସାଜନ ମିଶ୍ର। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ପବ୍ଲିକ୍ ସ୍ପିକ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ରାତି 10:02 ଶୁଣିବେ ଓଡ଼ିଆ ନାଟକ ମଣିଷ, ମୂଳ ହିନ୍ଦୀ ରଚନା କୃଷ୍ଣଚନ୍ଦ୍ର, ବେତାର ରୂପାନ୍ତର ରୁବିଆ ରାମ, ପୁବିଆ ରାସୁ, ଓଡ଼ିଆ ଅନୁବାଦ ଦୁଲାଲ ମହାନ୍ତି, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ। ରାତି 10:30 ଶୁଣିବେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ପରିଚାଳନା ଭାରତୀ କୃଷ୍ଣ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ମାନସୀ, ସଙ୍ଗୀତା ଶ୍ରୀଜା, ସୁବାଶିଷ ଓ ପଙ୍କଜ।

ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ପଙ୍କଜ ସୁଭାଶିଷ ମାନସୀ, ସଙ୍ଗୀତା ଓ ଶ୍ରୀଜ। ଗୀତ ରଚନା ବସନ୍ତରାଜ ସାମଲ।

ଶ୍ରୋତାମାନେ ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ପଙ୍କଜ, ସୁବାସୀ, ଶ୍ରୀଜା, ମାନସୀ ଓ ସଙ୍ଗୀତା। ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ, ସଙ୍ଗୀତ ପରିଚାଳନା କରିଥିଲେ ଭାରତୀ କୃଷ୍ଣ। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଦକ୍ଷତା ବିକାଶ ଏବଂ ରୋଜଗାର ସୃଜନ ଉପରେ ବିଶେଷ ଧ୍ୟାନ ଦେଇ ଆସିଛନ୍ତି। ଯେମିତିକି ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ପିଏମ୍ ମୁଦ୍ରା ଯୋଜନା ଭଳି ଅନେକ ଯୋଜନା ମାଧ୍ୟମରେ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ନୂତନ ଅବଦାନ ଦେଇଛନ୍ତି। ଯେମିତି ଆମେ କହୁଥିଲେ ଟିକେ ଆଗରୁ ସ୍କିଲ ଇଣ୍ଡିଆ ମିଶନ କୋଟି କୋଟି ଯୁବକଙ୍କୁ ବୈଷୟିକ ତଥା ବୃତ୍ତିଗତ ପ୍ରଶିକ୍ଷଣ ପ୍ରଦାନ ଭିତରେ ତା ମାଧ୍ୟମରେ କରାଯାଉଛି। ଆପଣ ଜାଣିଛନ୍ତି ପିଏମ୍ ମୁଦ୍ରା ଯୋଜନାରେ ଆପଣଙ୍କର ଉଦ୍ୟମୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯାଉଛି। ସେଥିରୁ ଋଣ ନେଇକରି ଅନେକ ଉପକୃତ ହୋଇଛନ୍ତି, ସେମାନେ ନିଜର ଶିଳ୍ପ ଦୋକାନ ବ୍ୟବସାୟ ସେମାନେ ପ୍ରତିଷ୍ଠା କରିଛନ୍ତି। ସେମିତି ଷ୍ଟାର୍ଟଅପ୍ ଇଣ୍ଡିଆ କଥା ଆପଣ ଜାଣିଥିବେ, ନୂତନ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ପାଇଁକି ଯୋଉ ନବସୃଜନ ବୋଲି ଆମେ କହୁଥାଏ ପାଇଁ ସ୍ୱତନ୍ତ୍ର ପାଣ୍ଠି ଏବଂ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଆପଣ ଜାଣିଥିବା ଗୋଟେ କଥା, ନ୍ୟାସନାଲ୍ ଏଜୁକେସନ୍ ପଲିସି NEP 20 କଥା ଆପଣ ବାରମ୍ବାର ଶୁଣୁଥିଲେ, ଓଡ଼ିଶାରେ ଏପର୍ଯ୍ୟନ୍ତ ଲାଗୁ ହେଇନଥିଲା, ଏଇ ବର୍ଷଠାରୁ ଲାଗୁ ହେଇଛି। ବୃତ୍ତିଗତ ଏବଂ ରୋଜଗାର ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉଛି। ଆଗରୁ ପିଲାମାନେ ପାଠ ପଢ଼ୁଥିଲେ କିନ୍ତୁ ସେମାନଙ୍କର ଡିଗ୍ରୀ ମିଳୁଥିଲା, କିନ୍ତୁ ତାଙ୍କ ପାଖରେ ଯୋଉ ବୃତ୍ତିଗତ ଜ୍ଞାନ ତାଙ୍କର କମ୍ ରହୁଥିଲା, ସେଥିଲାଗି ସେମାନଙ୍କର କାମକୁ ଯୋଗ୍ୟ ହେଇପାରୁନଥିଲେ। ଶୁଣିଥିବେ ଖେଲୋ ଇଣ୍ଡିଆ କ୍ରୀଡ଼ା କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ରୋଜଗାର ମେଳା ମାଧ୍ୟମରେ ସରକାରୀ ସ୍ତରରେ ନିଯୁକ୍ତି ପତ୍ର ବଣ୍ଟନକୁ ତାକୁ ଏକଦମ ସରଳୀକୃତ କରିଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା ତ ଆମେ ସମସ୍ତେ ଶୁଣି ଆସିଛେ, ବର୍ତ୍ତମାନ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଏବଂ ସେଥିରେ ଆମେ UPI ମାଧ୍ୟମରେ ଆମେ ପେମେଣ୍ଟ କରୁଛେ, ସେଇଟା ଯୁବକମାନଙ୍କୁ କିଭଳି ଭାବରେ ସାହାଯ୍ୟ କରୁଛି ସେଇଟା ଜାଣିବାର ଆବଶ୍ୟକତା ଅଛି। ଡିଜିଟାଲ ଇଣ୍ଡିଆ ମାଧ୍ୟମରେ IT ସେକ୍ଟର ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ମାତ୍ରାରେ ଆମେ ସୁଯୋଗ ସୃଷ୍ଟି କରାଯାଇଛି। ଗୋଟେ କଥା ନିଶ୍ଚିତ ଭାବରେ ଏଠି କହିବୁ, ଭାରତ ବିଶ୍ୱର ସବୁଠୁ ଅଧିକ ଯୁବକ ଯୁବତୀମାନଙ୍କର ରାଷ୍ଟ୍ର। ଏଇ ଯୋଉ ବିଶାଳ ଯୁବ ପିଢ଼ି ଭାରତକୁ ଏକ ବଡ଼ ଅର୍ଥନୈତିକ ଏବଂ ସାମାଜିକ ଶକ୍ତିରେ ପରିଣତ କରିବାକୁ ସାମର୍ଥ୍ୟ ରଖନ୍ତି। ଆମର ବିଶ୍ୱର ସର୍ବାଧିକ ଯୁବପିଢ଼ି କଥା ମୁଁ ଯୋଉ କହୁଥିଲି, ଗୋଟେ ବଡ଼ ଭାଗ ହେଉଛି 25 ବର୍ଷରୁ କମ୍ ବୟସର ଯୁବକ ଯୁବତୀ, ଆଉ ଗୋଟିଏ ହେଉଛି ଅନ୍ୟାନ୍ୟ ବିକଶିତ ରାଷ୍ଟ୍ର ଗୁଡିକ ଅଛି, ଯେମିତିକି ଜାପାନ କୁହାଯାଇପାରେ, ଚୀନ, ଯୋଉଗୁଡା ସବୁ ବିକଶିତ ରାଷ୍ଟ୍ର କଥା ଆମେ କହୁଛେ, ତାଙ୍କ ତୁଳନାରେ ଭାରତରେ କାର୍ଯ୍ୟକ୍ଷମ ଜନସଂଖ୍ୟା, କାର୍ଯ୍ୟକ୍ଷମ ମାନେ ହେଉଛି ଯୋଉମାନେ ୱାର୍କିଂ ଏଜ୍ ପପୁଲେସନ, ଯୋଉମାନେ କାମକୁ ଯାଉଛନ୍ତି, ସେମାନଙ୍କର ସଂଖ୍ୟା ସର୍ବାଧିକ ଏବଂ ସେମାନେ ଦୀର୍ଘ ସମୟ ଧରିକି ମଧ୍ୟ କାମ କରିପାରିବେ। ଆପଣଙ୍କର ଯୋଉ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଯୁବକ ଯୁବତୀମାନଙ୍କର କୁଶଳୀ ଯୁବକ ଯୁବତୀମାନଙ୍କର ବହୁତ ଚାହିଦା ରହିଛି। ସେଥିଲାଗି ଅନେକ ଦେଶରେ ଶ୍ରମିକ ଏବଂ କର୍ମଚାରୀଙ୍କର ଅଭାବ ଦେଖାଯାଉଥିଲା ବେଳେ ତାଙ୍କର ଜନସଂଖ୍ୟା ବହୁତ କମ୍, ତାଙ୍କର ବୃଦ୍ଧଙ୍କ ସଂଖ୍ୟା ବେଶୀ, ତେଣୁ ସେଥିପାଇଁ ଆମର ଭାରତୀୟ ଯୁବପିଢ଼ିଙ୍କର ସମଗ୍ର ବିଶ୍ୱକୁ କୁଶଳୀ ଶ୍ରମଶକ୍ତି ଯୋଗାଉଛନ୍ତି ଏବଂ ଆମେ ମଧ୍ୟ ସେଥିରୁ ରୋଜଗାର ବି କରୁଛେ। ଆମ ଭାରତକୁ ରେମିଟାନ୍ସ ବା ବୈଦେଶିକ ମୁଦ୍ରା ଆମ ଦେଶକୁ ଆସୁଛି, ଯେମିତି ଆମେ ରପ୍ତାନୀ କଲେ ଆସେ, ସେଭଳି ଭାବରେ ଯୁବବର୍ଗ ଭାରତକୁ ବହୁତ ମାତ୍ରାରେ ସମୃଦ୍ଧ କରୁଛନ୍ତି। ଏଇ ଯୋଉ ଭାରତର ଏଇ ବିଶାଳ ଯୁବ ଜନସଂଖ୍ୟାକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଆମେ କହୁଥାଇ ସେଇଟା ହେଉଛି ଡେମୋଗ୍ରାଫିକ ଡିଭିଡେଣ୍ଡ ନାଁ ଆପଣ ଶୁଣୁଥିବେ ସବୁବେଳେ, ସେଇ କଥା ଆମେ କହୁଛେ, ଏଇଟା ଗୋଟେ ସୁଯୋଗ। ଭାରତର ଜନସଂଖ୍ୟା କଥା ଆମେ କହିବା, ଯଦି 65% ଯୁବ ପିଢ଼ି ଆମ ଦେଶରେ ଅଛନ୍ତି, ତାଙ୍କ ସଂଖ୍ୟା ହେଉଛି ପ୍ରାୟ 35 ବର୍ଷରୁ କମ୍ ମାନଙ୍କୁ ଆମେ ଯଦି କହିବା, ତାହେଲେ ଛୋଟ ଛୁଆ ଜନ୍ମ ହେଇଥିବା ଛୁଆଠାରୁ 35 ବର୍ଷ ଯାଏ ସେମାନଙ୍କର ସଂଖ୍ୟା ପ୍ରାୟ 91 କୋଟି, ମାନେ ସମଗ୍ର ଜନସଂଖ୍ୟାର 65%। ସେଭଳି ଭାବରେ 25 ବର୍ଷରୁ କମ୍ ବୟସର ହେଉଛନ୍ତି 50%, ତାଙ୍କ ସଂଖ୍ୟା 70 କୋଟି। ଏଇ ଯୋଉ ଆମର ହେଉଥିବା କୁହାଯିବ ଯେ ଏଇ ଯୋଉ ହାରାହାରି ବୟସ ଯଦି ଆମେ ଦେଖିବା ଯୁବକମାନଙ୍କର ବହୁତ କମ୍, ଆମର ଯେମିତିକି ଚୀନରେ ଆମେରିକାରେ ପ୍ରାୟ 38 ବର୍ଷ ହାରାହାରି ବୟସ ହେଇଥିଲା ବେଳେ ଭାରତୀୟମାନଙ୍କର ହାରାହାରି ବୟସ ହେଉଛି 28-29 ବର୍ଷ। ତାର ମାନେ ହେଉଛି ଆମେ ଯୁବକ, ଭାରତ ଏକ ଯୁବକମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ ପ୍ରାୟ 20-30 ବର୍ଷ ଯାଏ ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି ଯୁବକମାନଙ୍କର ଦେଶ ହିସାବରେ। ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ, ଡିଜିଟାଲ ଯେମିତି ମୁଁ କହୁଥିଲି, ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ, ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାକୁ ରୋଜଗାର, ତତ୍କାଳ ରୋଜଗାର ଆମେ ତାକୁ ମିଳୁଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ମୁଁ କହୁଥିଲି ମୋତେ ଟିକେ ଆଗରୁ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍। ଜଣେ ଚାହିଁଲେ ବା କିଛି ଯୁବକ ସାଙ୍ଗ ହେଇକି ମିଶିକିରି ଗୋଟେ ଷ୍ଟାର୍ଟଅପ୍ ଆରମ୍ଭ କରିଦେଇପାରନ୍ତି, ଯେଉଁଥିରେ ଯୁବକମାନେ କେବଳ ଚାକିରି ଖୋଜୁନାହାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦବା ପାଇଁ ସାମର୍ଥ୍ୟ ଅର୍ଜନ କରିସାରିଲେଣି। IT ଏବଂ AI, ମନେଥିବ କିଛି ବର୍ଷ ତଳେ ସମସ୍ତେ ଇନଫର୍ମେସନ୍ ଟେକ୍ନୋଲୋଜି କଥା କହୁଥିଲେ, ଆଜିକାଲି ତା ସାଙ୍ଗରେ କହିଲେଣି AI କଥା, ମାନେ AI ମାନେ କୃତ୍ରିମ ବୁଦ୍ଧିମତ୍ତା, ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ମୁଁ କହୁଛି, ସେଥିରେ କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ କ୍ଷେତ୍ରରେ ନୂଆ ଚାକିରି ସୃଷ୍ଟି ହେଉଛି। ସେକୁ ସାହାଯ୍ୟ କରିବା ପାଇଁ ଆମେ ବର୍ତ୍ତମାନ ମାଇକ୍ରୋ ଚିପ୍ସ ମଧ୍ୟ ଓଡ଼ିଶା

0: ରାଜ୍ୟରେ ତିନି ତିନିଟା କାରଖାନା ଆମର ଆରମ୍ଭ ହେଲାଣି। କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହେଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲର ଗ୍ୟାପ୍ ଅଛି ବା ଆପଣଙ୍କ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା, ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହଉନି, ସେଠି କମ୍ପ୍ୟୁଟର ବା ଆପଣ ଏଆଇ ର ବ୍ୟବହାର କରାହଉଛି, କାମ ହଉଛି। ତେଣୁକରି ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର, ଯୋଉ ବ୍ୟବହାରିକ ଜ୍ଞାନ ଦରକାର, ଯୋଉଟା ୟୁଜଫୁଲନେସ୍ ହବ, ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି। ଆମକୁ ବର୍ତ୍ତମାନ NEP 20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ। ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ ଆହ୍ୱାନ, ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦବା ଏବଂ ସେମାନଙ୍କୁ ସମର୍ଥ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ୟା ଭିତରେ 12 ବର୍ଷ ତାଙ୍କ ଶାସନ ହେଇସାରିଲାଣି, ସିଏ ସବୁବେଳେ ଗୋଟିଏ କଥା କହନ୍ତି, ଜ୍ଞାନ। ଜ୍ଞାନ ମାନେ କଣ? GYAN ମାନେ ଗରିବ, ଯୁବବର୍ଗ, ୟୁଥ, ଅନ୍ନଦାତା ଏବଂ ନାରୀ ଶକ୍ତି, ଏଇ ଯୋଉ ଭିତରୁ ଯୁବକମାନେ ବି ଅଛନ୍ତି। ଯୁବ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି, କୃଷି ଋଣ ଦିଆଯାଉଛି, ଏକ୍ସପୋର୍ଟ କରି ବିଦେଶକୁ ରପ୍ତାନୀ କରିବା ପାଇଁ, ଆମେ ତ ଜାଣିଛେ ଓଡ଼ିଶାରୁ ଆମ୍ବ ଗଲାଣି, ଓଡ଼ିଶାରୁ ମାଣ୍ଡିଆ ଯାଉଛି, ପନିପରିବା ବି ଯାଉଛି। ଯୁବକମାନଙ୍କ ନେତୃତ୍ୱରେ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ ହେଇପାରିବ, ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି। କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି, ମହୁ ଚାଷ, ଛତୁ ଚାଷ, ଫଳ ଚାଷ, ପ୍ରକ୍ରିୟାକରଣ ଶିଳ୍ପ, ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ। ସେମିତି ମହିଳାମାନେ, ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି, ମିଶନ ଶକ୍ତିର ଋଣ ମିଳୁଛି, ମୁଦ୍ରା ଋଣ ବି ମିଳୁଛି, ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି। ଯୁବତୀମାନେ ବିଶେଷ କରିକି ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ, ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲି ଯାଇଛି। ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା, ସଂସ୍କୃତି, ଶିକ୍ଷା, ଏ ସବୁଥିପାଇଁ ବିରାଟ ସୁବିଧା ଅଛି। ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ KG-PG ଯାଏ ମାଗଣା ଶିକ୍ଷା ମିଳିବ, କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚ ଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର, ଯେମିତି ଆପଣଙ୍କର ST ଏବଂ SC, ଏମିତିକି OBC ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆ ହେଇଛି। ଗରିବ ମାନଙ୍କ ପାଇଁ କି ଶିକ୍ଷା ମାଗଣା, ସ୍ୱାସ୍ଥ୍ୟ ମାଗଣା, ଗମନାଗମନ, ଗୃହ, ପାନୀୟ ଜଳ, ପାଇଖାନା କଣ ନ କରାଯାଉଛି, ସବୁ କରାଯାଉଛି। ଇଣ୍ଟର୍ଣ୍ଣସିପ୍ ଯୋଜନା କଥା ଆପଣ ଶୁଣିଥିବେ, ଇଣ୍ଟର୍ଣ୍ଣସିପ୍ ଯୋଜନାରେ ମଧ୍ୟ ଯୋଉମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି, ସେମାନେ ଷ୍ଟାଇପେଣ୍ଡ ପାଇକିରି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି। ନୂତନ ଶିକ୍ଷାନୀତି କଥା କହୁଥିଲି, ଗ୍ଲୋବାଲ ସ୍କିଲ ମ୍ୟାପିଂ କଥା ମୁଁ କହୁଛି, ଯୋଉମାନେ ସବୁ ବିଦେଶକୁ ଯିବେ ପାଠ ପଢି, ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଥିବେ ସେଠି କେମିତି କରିବେ କାମ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି। ଆମେ ଜାଣିଛେ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା, ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା। ମୋଦିଜୀଙ୍କର ସ୍ୱପ୍ନ ଅଛି, ପ୍ରଚେଷ୍ଟା ଅଛି, ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ, କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ?
4: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯୋଉଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର.gov.in।
7: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଯେଉଁ ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହେଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ, ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଏହାର ମାଟି ପବିତ୍ର।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱ ରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
1: ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ, ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡ଼ାକ ଖୋଲିବ, ଯେହେତୁ ପିଲାମାନଙ୍କର।
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ଘର 1440 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି, କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତା ଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6,000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1,000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଶାଶୁଣୀ ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ରଜ ଓଡ଼ିଶାର ପାରମ୍ପରିକ ଗଣପର୍ବ। ଏହି ପର୍ବଟି ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତି ସହିତ ଜଡ଼ିତ। ପୃଥିବୀ ମାତାଙ୍କୁ ଜଣେ ନାରୀ ଭାବେ ମାନ୍ୟତା ଦେଇ ଏହି ପର୍ବକୁ ନାରୀତ୍ୱର ପ୍ରତୀକ ଭାବେ ପାଳନ କରାଯାଏ। ଏହି ତିନି ଦିନ ସାଧାରଣ ନାରୀଟିଏ ଋତୁମତୀ ହେବା ଭଳି ନିଦାଘର ରୌଦ୍ରତା ପରେ ଅତିଷ୍ଠ ପୃଥିବୀ ମାତା ଋତୁମତୀ ହୋଇଥାନ୍ତି। ତେଣୁ ଏହି ତିନି ଦିନ ତାଙ୍କର ବିଶ୍ରାମ ଆବଶ୍ୟକ ହୋଇଥାଏ। ସାଧାରଣ ନାରୀଟିଏ ତୃତୀୟ ଦିନ ପରେ ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରି ପ୍ରଜନନକ୍ଷମ ହେବା ଭଳି ପୃଥିବୀ ମାତା ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରିବା ପରେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହୋଇ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି ବୋଲି ଓଡ଼ିଆର ଜନମାନସରେ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି। ପୃଥିବୀ ମାତାଙ୍କୁ ସମ୍ମାନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ପର୍ବକୁ ଖୁବ୍ ନିଷ୍ଠାର ସହ ପାଳନ କରିଥାନ୍ତି। ସେଥିପାଇଁ ଏହି ତିନି ଦିନ ଧରି କୌଣସି କୃଷିକାର୍ଯ୍ୟ ମଧ୍ୟ ହୁଏ ନାହିଁ। ରଜ ପର୍ବ ତିନି ଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତି ଅର୍ଥାତ୍ ସୌରମାସର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜଦୋଳି। ଗାଁ ଗହଳିରେ କତା ଦଉଡ଼ିର ଦୋଳି, ବାଉଁଶ ଦୋଳି, ପଟା ଦୋଳି ତିଆରି ହୋଇଥାଏ। ରଜରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାକୁ ପସନ୍ଦ କରନ୍ତି। ରଜ ପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ପିଠା। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ପୋଡ଼ପିଠାକୁ ଖୁବ୍ ପସନ୍ଦ କରନ୍ତି, ଏଣୁ ଏହା ଘରେ ତିଆରି ହୋଇଥାଏ। ରଜ ପର୍ବର ତୃତୀୟ ଆକର୍ଷଣ ହେଉଛି ରଜପାନ। ଏହି ସମୟରେ ବିଭିନ୍ନ ପ୍ରକାରର ମିଠା ମସଲା ଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ। ରଜପର୍ବ ଚାଷ ବା କୃଷିକାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ। ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା। ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା, ଶିଳରେ ହଳଦୀ ବଟା ହୋଇ ରହୁଥିଲା, କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା। ପ୍ରଥମ ରଜର ପୂର୍ବଦିନକୁ ସଜବାଜ କୁହାଯାଏ। ଗାଁ ଗାଁରେ କୋଠଘର ସଜା ହୋଇଥାଏ। ରଜ ତିନି ଦିନ ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି। ବଡ଼ି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି। ବଡ଼ମାନେ ନିଜ ନିଜ ଭିତରେ ସଜ ହେବାବେଳେ ସାନମାନଙ୍କୁ ଚନ୍ଦନ ଟିପା, ଅଳତା, ନକ୍ପାଲିସ୍ ଲଗାଇ ସଜବାଜ କରିଦେଇଥାନ୍ତି। ପ୍ରତି ଘରୁ ପୋଡ଼ପିଠା, ମିଠା, ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେହି କୋଠଘରେ। ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ରଜ ତିନି ଦିନ ଝିଅମାନଙ୍କୁ ଖାଲିପାଦରେ ଚାଲିବା ମନା। ସେମାନେ ଗୁଆ ଖୋଳପା, କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି। ରଜପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନକୁ ମନ ତିଆରି କରିଥାନ୍ତି କୁମାରୀମାନେ। ଏହା ଯେତିକି ଶ୍ରୁତିମଧୁର ସେତିକି ସାରଗର୍ଭକ ମଧ୍ୟ। ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ ମଜବୁତ କରିଥାଏ। ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶିଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି। ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକିଏ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
3: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
5: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲିଫ୍ ରିପୋର୍ଟର କୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଏତକା ଶ୍ରଦ୍ଧାଳୁଙ୍କର ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଲଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଇଜେ ଏବା 8 ତାରିଖ ଖୋଲିବା ବିଦ୍ୟାଳୟ କହିଲେ ଗଣଶିକ୍ଷା ମନ୍ତ୍ରୀ। ଖରିଫ ଫସଲ ଋତୁ 2026 ଲାଗି ରାଜ୍ୟର ପ୍ରସ୍ତୁତି ଆଉ ଏଲିନୋର ସମ୍ଭାବ୍ୟ ପ୍ରଭାବର ମୁକାବିଲା ବାବଦେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ପାଳନ ହେଉଛି ରଜ ସଂକ୍ରାନ୍ତି। ଆଉର୍ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହା ଲାଗି ନନ୍ଦପଡ଼ାନ ଆଜି ହେବା ନରସିଂ ନିଉତା। ଏଥର ପୂରା ଖବର। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରନ ପତାକା ଦେଖିକରି ରେଲଯାତ୍ରାର ଶୁଭାରମ୍ଭ କରିଛନ୍। ରାଇଜୁ 1100 ଏତକା ଶ୍ରଦ୍ଧାଳୁ ଗୁଜରାଟର ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଲାଗି ଖାସ୍ ଟ୍ରେନ୍ ଜରିଆ ଯାତ୍ରା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗରର ପାଏନ୍ ଆର୍ କେଦାରଗୌରୀ ମନ୍ଦିରନୁ ମାଇଟ୍ ନେଇକରି ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗନ ସମର୍ପିତ କରବାର ଲାଗି ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମଟି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ବାବୁ ସିଂଙ୍କ ସହିତ ପ୍ରମୁଖ ଲୋକମାନେ ଉପସ୍ଥିତ ଥିଲେ। ରାଜ୍ୟ ଗଲା 2 ବର୍ଷରେ ବିକାଶର ଧାରା ଦୁଇଗୁଣା ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ନାରୀ ଶକ୍ତି, ଓଡ଼ିଶା ଅଧିନ୍ତି ସୁଭଦ୍ରା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲକ୍ଷପତି ଦିଦି ସହିତ 10 ଯୋଜନା ଥି 1 କୋଟିନୁ ଏତକା ମହିଳା ସାମିଲ ହୋଇଛନ୍। ସୁସ୍ଥ ଓଡ଼ିଶା ଯୋଜନା ଥି ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ, ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଥି 3 କୋଟିନୁ ଏତକା ଲୋକ ଲାଭ ପାଇଛନ୍। ସେନ୍ତା ଚାଷୀମାନଙ୍କ ଲାଗି ପିଏମ୍ କିଷାନ, ସିଏମ୍ କିଷାନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆଉ ଶିକ୍ଷା କ୍ଷେତ୍ର ଥି ପିଏମ୍ ଶ୍ରୀ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ଲାଗୁ କରାଯାଇଛି। ଉତ୍କର୍ଷ ଓଡ଼ିଶା ଲାଗି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ସେତୁବନ୍ଧ ଯୋଜନା ଆଉ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଜ୍ୟ ଖରାଛୁଟି ଉତ୍ରୁ ଆଇବା 18 ତାରିଖନୁ ସବୁ ସ୍କୁଲ ଖୋଲିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍। ସ୍କୁଲ ଛୁଟି ବଢ଼ାବାର ବାବଦେ ମନ୍ତ୍ରୀ କହିଛନ୍, ଇହାଦେ ମୌସୁମୀ ଆସୁଛେ ଆଉ ପାଗ ଥଣ୍ଡା ହେଲାନ, ଛୁଟି ବଢ଼ବାର ବାଗିର କେନ୍ସି ସ୍ଥିତି ନାଇଁନ, ଛୁଆମାନଙ୍କର ପାଠପଢ଼ା ଉପରେ ଜୋର ଦେଇକରି ଏହି ନିଷ୍ପତ୍ତି ନିଆଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
2: ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ନିଷ୍ପତ୍ତି ହେଇନାହିଁ। ଦେଖାଯାଉ, 18 ତାରିଖ ପର୍ଯ୍ୟନ୍ତ ଯଦି ଅତ୍ୟଧିକ ଖରା ହୁଏ, ଅସହ୍ୟ ହୁଏ, ପିଲାମାନଙ୍କର ସ୍କୁଲକୁ ଯିବାଟା ଅସୁବିଧା ହୁଏ, ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡାକ ଖୋଲିବ।
0: ଇନ୍ଧନ ସଞ୍ଚୟ ଆଉ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକେ ତହକାବାର ଲକ୍ଷ୍ୟ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍। ଆଇବା ଦିନେ ରାଜ୍ୟ ସରକାର ଆଉ ପେଟ୍ରୋଲ ଆଉ ଡିଜେଲ ଚାଲିତ ନୂଆ ଗାଡ଼ି ନାଇଁ ଘିନନ୍ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ଆଇବା ଦିନେ ରାଜ୍ୟ ସରକାର ବ୍ୟାଟେରୀ ଚାଲିତ ଗାଡ଼ି ଘିନ୍ବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଓଡ଼ିଶାନ ଏଲିନୋର ପ୍ରଭାବ କମ୍ ରହିବାର ସମ୍ଭାବନା ଅଛେ, ହେଲେ ଭିଲ୍ ପୂରା ପ୍ରସ୍ତୁତ ରହିବାରକେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜ ଖରିଫ ଫସଲ ଋତୁ 2026 ଲାଗି ରାଜ୍ୟ ପ୍ରସ୍ତୁତି, ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଲନ ଆଉ ଏଲିନୋର ସମ୍ଭାବ୍ୟ ପ୍ରଭାବର ମୁକାବିଲା ବାବଦେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଅଧ୍ୟକ୍ଷତା କରିକରି ଶ୍ରୀମତୀ ଗର୍ଗ ଆଗତୁରା ପ୍ରସ୍ତୁତି ଆଉ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇଛନ୍। ବୈଠକଟି ଆଞ୍ଚଳିକ ପାଣିପାଗ ବିଭାଗ ତରଫୁ ଦିନିକିଆ, ହପ୍ତାକିଆ, ମାସିକ ଆର୍ ଦୀର୍ଘମିଆଦୀ ମୌସୁମୀ ବର୍ଷା ପୂର୍ବାନୁମାନ ବାବଦେ ଆଲୋଚନା କରାଯାଇଥିଲା। ସାମଗ୍ରିକ ଜଳ ପରିଚାଳନା ଆଉ ଜଳସେଚନ କାର୍ଯ୍ୟକ୍ରମର ନିରନ୍ତର ସମୀକ୍ଷା ଆଉ ଦରକାରୀ ପରାମର୍ଶ ଦେବାର ଲାଗି ଗୋଟିଏ ଖାସ୍ ଟାସ୍କଫୋର୍ସ କମିଟି ଗଠନ କରିବାର ବାବଦେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପବିତ୍ର ରଜ ଉତ୍ସବର 2 ଦିନେ ଆଜି ରଜ ସଂକ୍ରାନ୍ତି ପାଳନ ଅବସରରେ ଭିନ୍ ଭିନ୍ ଜାଗାନ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଲୁକେ ପିଠାପନା କରିକରି ଦୁଲି ଖେଲର ମଜା ନେଉଛନ୍। ରଜ ଉତ୍ସବର 3 ଦିନେ ଆଇବାକାଲ ଭୂମି ଦହନ କରାହେବା ଆଉ ପରଦିନ ବସୁମତୀ ସ୍ନାନ କରାଯାଇକରି ରଜ ପର୍ବ ଶେଷ ହେବା। ବୌଦ୍ଧ ସହର ଆଉ ହରବଙ୍ଗା ବ୍ଲକର କେତେଟା ଗାଁନ ଉଷତ ଉଷ୍ଣାକି ରଜ ଉତ୍ସବ ପାଳନ କରାଯାଉଛି। ଇ ଅବସରରେ ଘରେ ଘରେ ପିଠାପନା, ରଜପାନ, କାକରା, ଆଡ଼ସା ବନାଯିବାର ସହିତ ଟୁକେଲ ଛୁଆମାନେ ଦୁଲି ଖେଳର ମଜା ନେଉଛନ୍। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିହାତି ଯୋଗ ଦେବାର ଲାଗି ଆଜି ରାତି ନରସିଂହ ମହାପ୍ରଭୁ ସହରର ଦେ ଦେଉତାଙ୍କର ନିୟୁତା ହେବାର ଲାଗି ବାହାରିବେ। ନରସିଂହ ମହାପ୍ରଭୁ ବାଜାଗାଜା ସହିତ ଗୋଟେ ଶୋଭାଯାତ୍ରା ଥି ଭିନ୍ ଭିନ୍ ମନ୍ଦିରକେ ଯାଇକିରି ନିୟୁତା ଦେବେ। ଇ ବାବଦେ ନନ୍ଦପଡ଼ା ଶୀତଳଷଷ୍ଠୀ କମିଟି ସଭାପତି ସମୀର ରଞ୍ଜନ ବାବୁ କହିଛନ୍,
3: ଇ ନିୟୁତାର ମାନେ ଅଛେ ଇଟା ଯେ ଶିବ ପାର୍ବତୀଙ୍କର ଯେନ୍ ବିହାଘର ହେବା ଏଟା ନୃସିଂହ ମହାପ୍ରଭୁ ପ୍ରତ୍ୟେକ ମନ୍ଦିରକେ ଯାଇକରି ନିୟୁତା ଦେସନ୍ ଯେ ତାଙ୍କର ବିହାଘର ଥି ସଭେ ଯେନ୍ତା ଆସିବେ। ଆଉ ଏଟା ନନ୍ଦପଡ଼ାର ଗୋଟେ ଅନନ୍ୟ ପରମ୍ପରା ଅଛେ।
0: ଇତାର ଆଗନୁ ଗଲାକାଲି ଦେବ ଦମ୍ପତିଙ୍କର ବିହା ଲାଗି ପତର ପେଣି ନୀତି ହୋଇଯାଇଛି। ସେନ୍ତା ଆଇବାକାଲି ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତର ପେଣି ନୀତି ହେବା। ଇତାରୁତୁରୁ ଅଲଗା କମିଟିମାନଙ୍କର ନିୟୁତା ଦେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଆଗନୁ ରାଜ୍ୟ କ୍ରୀଡ଼ା ବିଭାଗ ଆଉ ଓଡ଼ିଶା ଯୋଗ ମହୋତ୍ସବ ସମିତି ତରଫୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ସପ୍ତାହ ବ୍ୟାପୀ ଯୋଗ ମହୋତ୍ସବ ମୂଲ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଉ ବିଭାଗର ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଯୋଗ ଦେଇକରି ଶିବିରର ଶୁଭାରମ୍ଭ କରିଥିଲେ। ବ୍ୟକ୍ତିଗତ ସୁରକ୍ଷା ଲାଗି ଯୋଗନୁ ବଡ଼ ମାଧ୍ୟମ କିଛି ନାଇଁନ, ଆଉ ଇତାକେ ସବୁଦିନ କରବାର ଦରକାର ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଇ ମହୋତ୍ସବ ଆଇବା 20 ତାରିଖ ତକ୍ ଚାଲବା। ଇତାର ସହିତ 21 ତାରିଖ 12 ନମ୍ବର ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହଟି ପାଳିତ ହେବା। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରାୟଣ ଦିବସ। 1843 ମକର ସଂକ୍ରାନ୍ତି ଥି ଜନ୍ମ ହୋଇଥିବାର ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତି ଦିନ ଦେହତ୍ୟାଗ କରିଥିଲେ। ଓଡ଼ିଆ ଭାଷା ସୁରକ୍ଷା ଲାଗି ସଂଗ୍ରାମ ଆଉ ଓଡ଼ିଆ ସାହିତ୍ୟକେ ତାଙ୍କର ଅବଦାନ ଲାଗି ସେ ସବୁଦିନ ସୁର୍ତା ହୋଇକରି ରହିଛନ୍। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏସି। ସେ ସାଧାରଣ ଲୋକର ଭାଷା ଥି ଲେଖିକରି ଓଡ଼ିଆକେ ଗୋଟିଏ ଖାସ୍ ପରିଚୟ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁନୁ ବଡ଼ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଆଉ ସାମାଜିକ କାର୍ଯ୍ୟକଳାପ ଜରିଏ ଓଡ଼ିଆ ଭାଷାର ମର୍ଯ୍ୟାଦା ଆଉ ସ୍ୱାଧୀନତାକେ ବରକସ କରିଥିଲେ। ଏ ଅବସରରେ ଆଜି ଭିନ୍ ଭିନ୍ ଜାଗାନ ସ୍ମୃତି ସଭାର ଆୟୋଜନ କରାଯାଉଛି। ବରିଷ୍ଠ ନାଗରିକମାନଙ୍କର ବିରୋଧ ଥି ହେଉଥିବାର ନିର୍ଯାତନା ଆଉ ଅବହେଳାକେ ବନ୍ଦ କରିବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜଟି ଧୀରେ ଧୀରେ ବରିଷ୍ଠ ବ୍ୟକ୍ତିମାନେ ଏକଲା, ଉପେକ୍ଷିତ ଆଉ ନିର୍ଯାତିତ ହେଉଥିବାର ବେଳେ ଲୋକମାନଙ୍କୁ ଇ ବାବଦେ ସଚେତନ କରବାର ଆଉ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି 2011 ଜୁନ୍ ମାସର 15 ତାରିଖନୁ ଇ ଦିବସ ପାଳନ କରାଯାଉଛି। ଇ ବଛରର ଇ ଦିବସର ବାର୍ତ୍ତା ହେଉଛି ସମସ୍ୟାର ସରଳ ସ୍ୱୀକୃତିକେ ପାର କରବାର ଆଉ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ଲାଗି ଜୋର ଦେବାର। ବରିଷ୍ଠ ନାଗରିକମାନଙ୍କୁ ଭିନ୍ ଭିନ୍ ଦିଗେ ଦିଆଯାଉଥିବା ନିର୍ଯାତନାକେ ବନ୍ଦ କରିକରି ସେମାନଙ୍କର ପରିବାର ସାଙ୍ଗେ ଆଉ ସାମାଜିକ ମୂଲ୍ୟବୋଧଥି ବଞ୍ଚବାର ଲାଗି ସରକାରୀ ଆଉ ବେସରକାରୀ ସ୍ତରଥି ଚେଷ୍ଟା କରାଯାଉଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଇଥି ଯୋଗ ଦେଇକରି ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଆଉ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍। ବଲାଙ୍ଗୀର ବନଖଣ୍ଡ ତରଫୁ ଖୁଜେନପାଲିଠାରେ ଏକ ପେଡ଼ ମା କେ ନାମର 3 ନମ୍ବର ଖେପ କାର୍ଯ୍ୟକ୍ରମ ହୋଇଯାଇଛି। ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ପରିବେଶକେ ସନ୍ତୁଳିତ ରଖବା ଲାଗି ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟାକେ ପ୍ରଶଂସା କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛେ। ଆଇବା 4-5 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଇ ହପ୍ତା ଶେଷ ତକ୍ କାଲ ବୈଶାଖୀର ପ୍ରଭାବ ରହିବା। ସୁନ୍ଦରଗଡ଼ ସହିତ ରାଜ୍ୟର 9ଟା ଜିଲ୍ଲାନ ଧୁକାଗଡ଼ି ଆଉ ବିଜୁଳି ମାରିକରି ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ବୌଦ୍ଧନ ଆଜି ରାଜ୍ୟର ସବୁନୁ ଜହ ତାପମାତ୍ରା 43.2°C ରେକର୍ଡ କରାଯାଇଛି। ମୁଖିଆ ଖବର ଫେରଘାଏ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଅତିକା ଶ୍ରଦ୍ଧାଳୁଙ୍କର ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଲଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଆଇବା 18 ତାରିଖ ଖୋଲିବା ବିଦ୍ୟାଳୟ କହିଲେ ଗଣଶିକ୍ଷା ମନ୍ତ୍ରୀ। ଖରିଫ ଫସଲ ଋତୁ 2026 ଲାଗି ରାଜ୍ୟର ପ୍ରସ୍ତୁତି ଆଉ ଏଲନିନୋର ସମ୍ଭାବ୍ୟ ପ୍ରଭାବର ମୁକାବିଲା ବାବଦେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜ ପାଳନ ହେଉଛି ରଜ ସଂକ୍ରାନ୍ତି। ଆଉ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହା ଲାଗି ନନ୍ଦପଡ଼ାନ ଆଇଜ ହେବା ନରସିଂହ ନ୍ୟୁତା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍ମୋଚନ କରିବ। ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ବୁଝାମଣାପତ୍ର ଏ କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗିତାକୁ ଏହା ପ୍ରତିଫଳିତ କରୁଛି।
3: रक्षा सहयोग हमारे गहरे आपसी विश्वास और स्ट्रेटेजिक कन्वर्जेंस का प्रमाण है। मुझे खुशी है कि इस महत्वपूर्ण क्षेत्र में आज हमने लेटर ऑफ इंटेंट साइन किया। इससे ज्वाइंट डेवलपमेंट, ज्वाइंट प्रोडक्शन और डिफेंस इंडस्ट्रीज के बीच सहयोग को नई गति मिलेगी।
1: ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଆନ୍ତର୍ଜାତିକ ସ୍ତରରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରକାର ବିବାଦ ଏବଂ ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଭାରତ ଚେୟାର ପ୍ରତିଷ୍ଠା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ନବସୃଜନ ସହିତ ବିଶ୍ୱାସ, ଦାୟିତ୍ୱ ଏବଂ ମାନବିକ ମର୍ଯ୍ୟାଦା ଉପରେ ଏଆଇର ଭବିଷ୍ୟତ ନିର୍ଭର କରିବ। ପ୍ରବାସୀ ଭାରତୀୟ ସ୍ଲୋଭାକିଆର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଗସ୍ତକୁ ଐତିହାସିକ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆକୁ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବ୍ୟାପକ ସହଭାଗିତାକୁ ଉନ୍ନତ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ 11 ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଲୋକସମ୍ପର୍କ, ଉଚ୍ଚଶିକ୍ଷା, କ୍ୱାଣ୍ଟମ ଯୋଗାଯୋଗ, ପ୍ରବାସୀ ଶ୍ରମ କ୍ଷେତ୍ର ଆଦି ଏଥିରେ ଅନ୍ତର୍ଭୁକ୍ତ। ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ କାର୍ଯ୍ୟକାରୀ ହୋଇଛି। ଗୋଆରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀରେ ଯୋଗଦେଇ ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲକୁ ବିକଶିତ କରିଛନ୍ତି। ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଗତ ଆର୍ଥିକ ବର୍ଷରେ ଦେଶର ପବନ ଶକ୍ତି କ୍ଷମତା ରେକର୍ଡ ପରିମାଣ 6.1 GW ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ 46% ଅଭିବୃଦ୍ଧି ଘଟି ମୋଟ 56.1 GW ଅତିକ୍ରମ କରିଛି। ଏହି ସଫଳତା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି କ୍ଷେତ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ଦେଶର ପବନ ଟର୍ବାଇନ୍ ଏବଂ ଏହା ସହିତ ଜଡ଼ିତ ସାମଗ୍ରୀଗୁଡ଼ିକର ରପ୍ତାନୀ 12,000 କୋଟି ଟଙ୍କା ଅତିକ୍ରମ କରିଛି। ବିଶ୍ୱ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଚାହିଦାକୁ ଏହା ପ୍ରତିଫଳିତ କରୁଛି। ସମାରୋହରେ ଯୋଗଦେଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ବିଦ୍ୟାର ଗ୍ରହଣୀୟତା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ପର୍ବ ଆନନ୍ଦ ଏବଂ ସୌହାର୍ଦ୍ଦର ବନ୍ଧନକୁ ଅଧିକ ସୁଦୃଢ଼ କରିଥାଏ। ଶ୍ରୀ ମୋଦି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଏବଂ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ରୁଷ ଗତକାଲି ରାତିରେ କିଭ୍ ଏବଂ ଖାର୍ଖିଭ୍ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି କହିଛନ୍ତି। ବହୁ ପରିମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ସହ ଏକ ଧାର୍ମିକ ସ୍ଥଳୀରେ ନିଆଁ ଲାଗିଯାଇଥିବା ସେ କହିଛନ୍ତି। ଶ୍ରୀ ଜେଲେନ୍ସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପୃଥକ୍ ପୃଥକ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି ଦୁଇଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ କହିଛି ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଯୁବବର୍ଗଙ୍କୁ ସାମିଲ କରିବା ଏବଂ ସୁଶାସନ ନୀତି ନିୟମ ତଥା ସଂସଦୀୟ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଦେଶର ଯୁବବର୍ଗଙ୍କ ଦକ୍ଷତା ଚିନ୍ତାଧାରା ଏବଂ ଆକାଂକ୍ଷାକୁ ଏକ ଜାତୀୟ ଆଲୋଚନାରେ ପ୍ରତିଫଳନ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦେଶର ବିକାଶ ଯାତ୍ରାରେ ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂ କହିଛନ୍ତି ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4441 2331 01 4811 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ନୂତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସୃଷ୍ଟି ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିସହ ଦେଶରେ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସଂଖ୍ୟା 19 ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂତନ ନିର୍ଦ୍ଦେଶାଳୟଗୁଡ଼ିକ ଅଧିକ ଏନ୍ସିସି କ୍ୟାଡେଟ୍କୁ ଗଣତନ୍ତ୍ର ଦିବସ ପରେଡ୍ ଶିବିର ଏବଂ ଅଲ୍ ଇଣ୍ଡିଆ ଥଲ୍ ସୈନିକ ଶିବିର ଭଳି କେନ୍ଦ୍ରୀୟ ସଂଗଠିତ ଶିବିରଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ମୁକାବିଲା ହେବ। ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ନାମର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ 696 କିଲୋମିଟର ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୱାଲସା କିରୋଣ୍ଡଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରଳାଖେମୁଣ୍ଡି ରେଳପଥ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଡିଆର୍ଏମ୍ ଅମିତାଭ ସିଂହଲ କହିଛନ୍ତି।
6: इसमें 4 मेजर सेक्शंस रहेंगे। एक आपका कोटा वलसा से कोरापुट एक्सक्लूडिंग कोटा वलसा 442 किलोमीटर्स, फिर आपका कोरापुट से किरणडुल जिसे हम KK2 लाइन जानते हैं वो करीब 256 किलोमीटर, तो टोटल आके 442 किलोमीटर KK1 KK2। फिर आपका रायगढ़ सिंगापुर करीब 164 किलोमीटर्स, फिर हमारा कुनेरू से थिरुवली एक्सक्लूडिंग कुनेरू एंड एक्सक्लूडिंग थिरुवली करीब 32 किलोमीटर्स, फिर हमारा परलखा मंडी से गुनपुर अबाउट 54 किलोमीटर्स।
5: ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋରାପୁଟ ଲୋକସଭା ସାଂସଦ ତଥା ଦିଶା କମିଟିର ସଭାପତି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରେଳ ପ୍ରକଳ୍ପ, ଜାତୀୟ ରାଜପଥ 326, PSNL ଫୋର୍ ଟାୱାର ଏବଂ ପିଏମ୍ ଜନମନ ଓ PMGSY 4 ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂଘର ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର 7,14,700 ଭୋଟରଙ୍କ ମଧ୍ୟରୁ ପ୍ରାୟ 70% ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ମୁନିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୃକ୍ଷରୋପଣ କରିଥିବାବେଳେ ମୁନିଗୁଡ଼ାରେ ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ରାୟଗଡ଼ାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସ୍ପି ରାଜ ପ୍ରସାଦ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ TGT ଓ PET ଶିକ୍ଷକମାନଙ୍କ ପଦସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ବଣ୍ଟନ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଅଣ କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରାୟଗଡ଼ାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନୂତନ ଅଭିଯୋଜକମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଛନ୍ତି। ରାୟଗଡ଼ା ଜିଲ୍ଲା ବିଜେପିର ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାସଭା ଉଦ୍ଯାପିତ ହୋଇଛି। ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ବିଜେପି ଉପସଭାପତି ରମେଶ ଚନ୍ଦ୍ର ସାହୁ ଯୋଗଦେଇ ସାଂଗଠନିକ ସୁଦୃଢ଼ତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ରାଜ୍ୟ ଯୋଗାସନ ଚମ୍ପିୟନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଓର୍ମାସ୍ ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଯୋଗରେ 2.5 metric tons ଆମ୍ରପାଲି କିସମର ଆମ୍ବ ନୂଆଦିଲ୍ଲୀସ୍ଥିତ ମଦର ଡେରିକୁ ସଫଳତାର ସହ ରପ୍ତାନୀ କରାଯାଇଛି। ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ଅନ୍ତଃ ଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତା ରାୟଗଡ଼ାରେ ଉଦ୍ଯାପିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଫୁଟବଲ ବାଳିକା ବିଭାଗରେ ମା ମାଝି ଗୌରୀ ଫୁଟବଲ କ୍ଲବ ଏବଂ ବାଳକ ବିଭାଗରେ ଏମ୍ଏମ୍ଜି ଫୁଟବଲ କ୍ଲବ ଚମ୍ପିୟାନ ହୋଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ ଏବଂ
9: ଆରମ୍ଭ କରୁ
8: ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
10: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
11: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
12: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
11: କିଏ ଆଉ ଦବ ମା? ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
12: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
13: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ତାଙ୍କୁ ଏଇଟା 3 ଦିନ ବିଶ୍ରାମ ଦିଆଯାଇଛି ଆମ ଧରିତ୍ରୀ ମାତା ତାଙ୍କର ଲାଗି ତ ଆମର ସବୁ ସେ ଧରିତ୍ରୀ ମାତା ସର୍ବସହା ସେ ତ ସବୁ ସହୁଛନ୍ ଆମକୁ ସବୁ ତାଙ୍କର କୋଳରେ ସବୁ ଆମର ଫସଲ ହଉଛେ ତ ସେ ମା ତ ସ୍ୱର୍ଗ ଠାରୁ ବି ବଡ଼ ଜନ ଜନ୍ମଭୂମି ତ ତାଙ୍କୁ ବର୍ଷକ 3 ଦିନ ହେଲେ ତାଙ୍କୁ ବିଶ୍ରାମ ଦେମା ତାଙ୍କୁ ସମ୍ମାନ ଦେମା ସେ ଧରିତ୍ରୀ ମାତା ସେ ପାଣି ପବନ ନୁ ଆମେ ବଞ୍ଚିଛା ତାଙ୍କର ପାଣି ପବନ ଧରିତ୍ରୀ ମାତାର କୂଳେ ଆମେ ବଢ଼ିଛା।
1: ଯାହା ହଉ ସ୍ୱର୍ଣ୍ଣପ୍ରଭା ବହେନ କେତେ କଥା କହିଦେଲେ ଆମର ସବୁ ଶ୍ରୋତା ଭାଇ ବହେନ ମାନେ ସବୁ ଜାଣିପାରିଥିବେ ବଢିଆ ସେ ଏତକି ସବୁ ଶିଖୁଛନ୍ ଆମର କାର୍ଯ୍ୟକ୍ରମ ଶୁଣୁଥାଉନ ଏନ୍ତା ଆଉ ଆମକେ ଫେର ହଁ ହେଟା ତ ସତ କଥା ହେ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ଏମିତି କରି ଶିକ୍ଷା ପାଉଥିବେ ଆଉ ଫେର ଆମକୁ ଫୋନ କରୁଥିବେ ନେଇ କେ ହଉ ହଉ ରହିଲୁ ଜୁହାର ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ନମସ୍କାର
1: ନମସ୍କାର କିଏ କହୁଛ ଭାଇ
2: ରାଜେନ୍ଦ୍ର ଭାଇ କହୁଛ ସନ୍ଧ୍ୟା ଭଲ ଜ୍ଞାନ ଜିଲ୍ଲା ସର ଭଲ
1: ରାଜେନ୍ଦ୍ର ଭାଇ କେନ୍ତା ଅଛନ୍
2: ଭଲ ଅଛେ ମ୍ୟାଡମ୍
1: ଆମେ ବି ଭଲ ଅଛୁ ଗରମ ତ ହଉଛେ
2: ଗରମ ତ ହଉଛେ ହଁ
1: ହଁ ବେଲେ ବେଲେ ଗରମ ଲାଗି କାଁ କାଁ ଉପାୟ କରୁଛନ୍ କି
2: ନାଇଁ ଗରମ ଅଛେ
1: ହଁ ବେଲେ ଗାଈ ଦାମୁର ମାନକେ ବି ଠିକ ସେ ରଖିଛନ୍ ତ ପାନ ପୁନା ଟିକେ ବନେଇ କରି ଦଉଥିବେ ଆର୍ ଆପଣ ବି ଘରୁ ବାହାରିଲେ ପାନ କାଞ୍ଚ ଟିକେ ହାତେ ଧରିକରି ଯାଉଥିବେ ଛତା ଛୁତି ଧରିକରି ମୁଡ଼େ ଗାମଛା ଧରିକରି ଯାଉଥିବେ ନେଇ କେଁ ହଁ ବେଲେ ଆମକୁ ଫେର ଫୋନ କରବେ ହଁ ଠିକ ଅଛେ ଜୁହାର ଆଜ୍ଞା ହ୍ୟାଲୋ
3: ହ୍ୟାଲୋ ଆଜ୍ଞା ନମସ୍କାର
1: ନମସ୍କାର କିଏ କହୁଛ ଭାଇ
3: କଷ୍ଟ
1: କଲେ କୃଷ୍ଣ ମିଲସି ନେଇ କେ ବେଲେ ଟିକେ କଷ୍ଟ କରବେ ବେଲେ ତ ଆମର ସାଙ୍ଗେ କଥା ହେଇପାରବେ ଆମର ସାଙ୍ଗେ ଲାଗିଗଲା ଯେ ଆମର ସାଙ୍ଗେ କଥା ହେଲେ ଯେ ଭଲ ଲାଗୁଛେ ଆଉ ଫେର ଫୋନ କରବେ ଆଜି ଦେଖୁନ ସମୟ ହେଇଗଲାନ ବି ଫେର କଥା ଲାଗମା ଫେର ଆର ଥରେ ଫୋନ କରବେ ନିଶ୍ଚୟ ଲାଗବା ହଉ ଠିକ ଅଛେ ଆଜ୍ଞା ଜୁହାର।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସରକାରଙ୍କ ଦ୍ୱାରା ଗରିବଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗରିବମାନଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ଏଥିମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ରୂପରେ ଦୁର୍ବଳ ପରିବାରମାନଙ୍କ ପାଇଁ 4 କୋଟିରୁ ଅଧିକ ଘର ବଣ୍ଟନ କରାଗଲା। ସେହିପରି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ସାରା ଦେଶରେ 81 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରମଣି ନାୟକ କହିଲେ ଯେ ଏହି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ଅନେକ ଲାଭ ମିଳୁଛି।
1: ଗରିବ କଲ୍ୟାଣ ଯୋଜନା ଦ୍ୱାରା ନରେନ୍ଦ୍ର ମୋଦି

0: ଯାହା କରିଛନ୍ତି ତାହା ଆମ ପରିବାରରେ ଥିବା 5 ଜଣ ସଦସ୍ୟ ପିଛା 5-5 କିଲୋଗ୍ରାମ ରାସନ ମିଳୁଛି। ଏହା ପାଇବା ପାଇଁ ଆଗରୁ ଅନେକ ଅସୁବିଧା ହେଉଥିଲା, କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଖୁସିରେ ବଞ୍ଚିପାରୁଛୁ।
1: ବିଶ୍ୱର ସବୁଠୁ ବୃହତ ସାର୍ବଜନିକ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଅଭାବୀ ପରିବାରମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ଶସ୍ତା ଦରରେ ଉନ୍ନତମାନର ଔଷଧ ଯୋଗାଇ ଦିଆଯାଉଛି। ସାରା ଦେଶରେ 10,82,00,000 ଲୋକଙ୍କୁ ଏହି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରାଯାଇଛି। ଜମ୍ମୁ କାଶ୍ମୀର ବାରାମୁଲ୍ଲାର ଫୟାଜ ଅହମ୍ମଦ କହିଲେ ଯେ ଏହି ଯୋଜନା ବିପଦକାଳୀନ ପରିସ୍ଥିତିରେ ଗରିବ ଲୋକଙ୍କ ଚିକିତ୍ସା ନିମନ୍ତେ ଅତ୍ୟନ୍ତ ସାହାଯ୍ୟକାରୀ।
2: ଯେବେଠୁ ମୋଦିଜୀ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଚିକିତ୍ସା ପ୍ରଦାନର ବ୍ୟବସ୍ଥା କରିଛନ୍ତି, ସେବେଠାରୁ ଜରୁରୀକାଳୀନ ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାଦ୍ୱାରା ଶସ୍ତା ଦରରେ ଉନ୍ନତରୁ ଉନ୍ନତର ଚିକିତ୍ସା ପାଇପାରୁଛନ୍ତି। ଠିକ୍ ସମୟରେ ସେ ସବୁ ଜିନିଷ ପାଇପାରୁଛି ଏବଂ ତାକୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁନାହିଁ। ମୋଦିଜୀ ଇତିହାସର ସବୁଠୁ ଭଲ ଜନସାଧାରଣଙ୍କର ସଂରକ୍ଷକ।
1: ପାରମ୍ପରିକ ଇନ୍ଧନ ଯଥା କୋଇଲା ଏବଂ କାଠର ଧୂଆଁରୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଲୋକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ କରାଯାଇଥିବା ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ 1,12,00,000 ଅଧିକ ଲୋକଙ୍କୁ ଋଣ ଦିଆଯାଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱ ହୋଇସାରିଛି। ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଯୋଗୁଁ ପ୍ରାୟ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରାଯାଇଛି, ଯାହା ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଶ୍ରୋତାବନ୍ଧୁ ଆଇବା ସୋମବାର ଫେର ଦୁଃଖ ସୁଖମା ଆକେ ଆମକେ ଜରୁର ଫୋନ କରବେ। ଆଇଜ ରହୁଛୁ, ଜୁହାର।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ପତାକା ଦେଖାଇକରି ଶୁଭାରମ୍ଭ କରିଛନ୍ ରେଲ ଯାତ୍ରା। ରାଜୁ 1100 ଅତକା ଶ୍ରଦ୍ଧାଳୁ ଗୁଜରାଟର ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଲାଗି ଖାସ୍ ଟ୍ରେନ୍ ଜରିଆ କରିଛନ୍ ଯାତ୍ରା। ରାଜ୍ୟ ଗଲା 2 ବର୍ଷରେ ବିକାଶର ଧାରା ଦ୍ୱିଗୁଣା ହୋଇଛେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ନାରୀ ଶକ୍ତି ଓଡ଼ିଶା ଅଧୀନତି ସୁଭଦ୍ରା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲକ୍ଷପତି ଦିଦି ସହିତେ 10 ଜୁନିଆଥି 1 କୋଟିରୁ ଅତକା ମହିଳା ହୋଇଛନ୍ ସାମିଲ। ରାଇଜେ ଖରା ଛୁଟି ଉତରୁ ଆଇବା 18 ସବୁ ସ୍କୁଲ ଖୋଲିବା ବୋଲି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସ୍କୁଲ ଛୁଟି ବଢ଼ାବାର ବାବଦେ ମନ୍ତ୍ରୀ କହିଛନ୍, ଏହାଦେ ମୌସୁମୀ ଆସୁଛେ ଆଉ ପାକ ଥଣ୍ଡା ହେଲାନ, ଛୁଟି ପଡ଼ବାର ବାଗିର କେନ୍ସି ସ୍ଥିତି ନାଇଁନ। ଇନ୍ଧନ ସଞ୍ଚୟ ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକେ ତହକାବାର ଲକ୍ଷ୍ୟଥି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍। ଆଇବା ଦିନେ ରାଜ୍ୟ ସରକାର ଆଉ ପେଟ୍ରୋଲ ଆଉ ଡିଜେଲ ଚାଲିତ ନୂଆ ଗାଡ଼ି ନାଇଁ ଘିନନ୍ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଦେଲେ ସୂଚନା। ଓଡ଼ିଶାନୁ ଏଲିନୋର ପ୍ରଭାବ କମ୍ ରହିବାର ସମ୍ଭାବନା ଅଛେ, ହେଲେ ଭିଲ୍ ପୂରା ପ୍ରସ୍ତୁତ ରହିବାରକେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଅଧିକାରୀମାନଙ୍କୁ ଦେଇଛନ୍ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସେବା ଭବନରୁ ଆଜ୍ ଖରିଫ ଫସଲ ଋତୁ 2026 ଲାଗି ରାଜ୍ୟ ପ୍ରସ୍ତୁତି, ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି, ଆକଲନ ଆଉ ଏଲିନୋର ସମ୍ଭାବ୍ୟ ପ୍ରଭାବର ମୁକାବିଲା ବାବଦେ ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଅଧ୍ୟକ୍ଷତା କରିକରି ଶ୍ରୀମତୀ ଅନୁପ ଗର୍ଗ ଆର୍ତୁରା ପ୍ରସ୍ତୁତି ଆଉ ସମନ୍ୱିତ କାର୍ଯ୍ୟାନୁଷ୍ଠାନରେ ଦେଲେ ଜୋର। ୟାଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ଚିନ୍ତାମଣି ସାହୁ, ଗୀତ ରଚନା ବବ୍ଲୁ ବାଗ।

0: ଶ୍ରୋତାମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହରିହର ପୋଡ଼ୁଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଚିନ୍ତାମଣି ସାହୁ।
1: ଆରେ ବିହା ତ ବିହା ହୋ ବାବୁର ବିହା କାଏ ଗୋ ତିଆଗରର ପିଲା ଆରେ ବଜା ଗଜା ସାଙ୍ଗେ ଘୁମୁରି ଯାଉଛେ

ଶ୍ରୋତାମାନେ ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଥିଲେ ଚିନ୍ତାମଣି ସାହୁ ଓ ଚିତ୍ତରଞ୍ଜନ ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ବାବୁଲୁ ବାଗ, ହରିହର ପୋଡ଼ ଓ ଚିତ୍ତରଞ୍ଜନ ନାୟକ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ଅରୁଣିତା କାଞ୍ଜିଲାଲ, ଗୀତ ରଚନା ସାଭେରୀ ବର୍ମା ଓ ସଙ୍ଗୀତ ଶ୍ରେୟାସ ପୁରାଣିକ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଅରୁଣିତା କାଞ୍ଜିଲାଲ ଓ ମହେନ୍ଦ୍ର କପୁର। ଗୀତ ରଚନା ସାବେରୀ ବର୍ମା ଓ ସଙ୍ଗୀତ ପରିଚାଳନା ଶ୍ରେୟାସ ପୁରାଣିକ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ। ଶିଳ୍ପୀ ହେଉଛନ୍ତି ପଣ୍ଡିତ ରାଜନ ସାଜନ ମିଶ୍ର। ପରିବେଷଣ କରିଛନ୍ତି ରାଗ ଜୟ ଜୟ ବନ୍ତୀ। ଶିଳ୍ପୀ ହେଉଛନ୍ତି ପଣ୍ଡିତ ରାଜନ ସାଜନ ମିଶ୍ର।

0: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଁ ତର୍ପଣ କୁମାର ପ୍ରଧାନ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ବହୁତ ଜଲ୍ଦି କାର୍ଯ୍ୟାନ୍ୱୟନ ନେଇକରି ଭାରତ ସ୍ଲୋଭାକିଆ ମିଳିତ ଭାବେ କାମ କରବାର ନେଇକରି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ଭିତରେ ଭିନ୍ ଭିନ୍ କ୍ଷେତ୍ର ଥି 11ଟା ଚୁକ୍ତି ହେଲା ସ୍ୱାକ୍ଷରିତ। ଦେଶେ ପହେଲା ଥର ଲାଗି କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଗୁଆହାଟୀରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀଥି ଯୋଗ ଦେଇକରି ନୂତନ ଓ ନବୀକରଣୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କଲେ ଶୁଭାରମ୍ଭ। ସୋମନାଥ ମନ୍ଦିରର ଆକ୍ରମଣର 1000 ବଛର ଆଉ ଏତାର ପୁନଃ ପ୍ରତିଷ୍ଠାର 75 ବଛର ଗୋଟିଏ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଅତକା ଶ୍ରଦ୍ଧାଳୁଙ୍କୁ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଲଯାତ୍ରା କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଆଘନୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଷ୍ଠାନୁମୂଳ ହେଲା ହପ୍ତାସାରା ଯୋଗ ମହୋତ୍ସବ। ରାଇଜେ ଚାଲିଥିବାର ଏସ୍ଆଇଆର୍ କାର୍ଯ୍ୟକ୍ରମଟି 49.14% ଭୋଟରଙ୍କୁ ବଣ୍ଟାଗଲାନ ପରିଗଣନା ଫର୍ମ। ପୁରୀ ହିଁ ବିଶ୍ୱର ଗୋଟିଏମାତ୍ର ଶ୍ରୀଜଗନ୍ନାଥ ଧାମ, ଦୀଘାନୁ ହଟଲା ଧାମ ଶବ୍ଦ। ପୁରୀଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା। ଆଇବା ଗୁରୁବାରଠାରୁ ରାଜ୍ୟର ସବୁ ବିଦ୍ୟାଳୟ ଖୋଲିବାର ନେଇକରି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ଆଇବା ଖରିଫ ଋତୁ ଫସଲ ଲାଗି ପ୍ରସ୍ତୁତି, ମୌସୁମୀ ବର୍ଷା ଆଉ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ବରିଷ୍ଠ ନାଗରିକମାନଙ୍କର ବିରୋଧୀ ନିର୍ଯାତନା ଆଉ ଅବହେଳାକେ ପ୍ରତିହତ କରିବା ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହା ଲାଗି ନନ୍ପଡ଼ାନ ଆଜି ହେଉଛି ନର୍ସିଂ ନ୍ୟୁତା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଥି ଆଜି ସ୍ପେନ୍ ଆଉ କାବୋଭର୍ଦେ ଭିତରେ ହେବା ମୁକାବିଲା। ଆଇବା 4-5 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଛିନ୍ନ ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ନାଟକ ମଣିଷ। ମୂଳ ହିନ୍ଦୀ ରଚନା ଶ୍ରୀ କୃଷ୍ଣଚନ୍ଦ୍ର, ହିନ୍ଦୀ ବେତାର ରୂପାନ୍ତର ଶ୍ରୀ ପୁବିଆ ରାସୁ, ଓଡ଼ିଆ ଅନୁବାଦ ଦୁଲାଲ ମହାନ୍ତି ଏବଂ ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ।
2: ଭଗବାନ, ସେତେବେଳେ ମୁଁ ଗଟର ଭିତରେ ପଡ଼ିଛି, ଏତେ ଲୋକ ଯାଉଛନ୍ତି ଆସୁଛନ୍ତି, କେହି ହେଲେ ବି ଏ ଗଟର ଭିତରକୁ ଅନଉ ନାହାନ୍ତି। ହଁ, କିଏ ବା କାହିଁକି ଆସିବ, କ'ଣ ଗାଡ଼ି ଧକ୍କାରେ ମରିବା ପାଇଁ ନା ମୋ ଭଳିଆ ଏ ଗଟର ଭିତରେ ପଡ଼ିବା ପାଇଁ। ମୁଁଟା କେଡ଼େ ମୂର୍ଖ, ରାସ୍ତା ମଝିଟାରେ ଚାଲିଥିଲି, ମୋ ଯୋଗ ତ ସେଇଆ।
3: ଆରେ, କିଏ ଜଣେ ଆସୁଛି ନା କ'ଣ? ହଁ ହଁ, ବୋଧହୁଏ କି ଆସିଲା।
2: ଇଏ ମୋତେ ବଞ୍ଚାଅ, ମୁଁ ଗଟର ଭିତରେ ପଡ଼ିଯାଇଛି, ମୋତେ ଉଦ୍ଧାର କର, ମୋତେ
4: ବଞ୍ଚାଅ। ନହେଲେ ଲୋକେ ଭାବିବେ ଆମେ ତତେ ଗଟର ଭିତରକୁ ଠେଲି ଦେଇଛୁ, ବୁଝିଲୁ? ପାଟି ବନ୍ଦ କର, ପାଟି ବନ୍ଦ କର, ଚୁପଚାପ ପଡ଼ିଥା। ଆରେ, ଆମେ ଆମ କାମ କରିବୁ ନା ତୋ କଥା ଶୁଣିବୁ?
2: ଠିକ ଅଛି ଆଜ୍ଞା, ମୁଁ କିଛି କହିବିନି, ଖାଲି ମୋତେ ଟିକେ ଉଠେଇ ଦିଅନ୍ତୁ ଆଜ୍ଞା, ଟିକେ ମୋତେ ବଞ୍ଚାନ୍ତୁ ଆଜ୍ଞା।
4: ପାଟି ବନ୍ଦ କରିବୁ କହିଲି ନା? ହଁ, ଜମା ପାଟି କରିବୁନି, ବୁଝିଲୁ?
2: ନାଇଁ ଆଜ୍ଞା, ମୋତେ ଟିକେ ଖାଲି ବାହାରକୁ ବାହାର କରିନିଅନ୍ତୁ, ମୋତେ ବଞ୍ଚେଇ ଦିଅନ୍ତୁ ଆଜ୍ଞା, ବଞ୍ଚେଇ ଦିଅନ୍ତୁ।
4: ଆରେ ରାଜୁ
5: ଆଜ୍ଞା,
4: ତମେ କଣ ତାମୁସା ଦେଖୁଛ ନା କଣ? ଆରମ୍ଭ କର, ଆରେ ଆରମ୍ଭ କର କାମ
5: ଆଜ୍ଞା,
4: ଟିକେ ଶୀଘ୍ର ମାପ, ଶୀଘ୍ର ମାପ। ଏ ଆରେ, ବର୍ତ୍ତମାନ ରାସ୍ତାରେ ଟିକେ ଭିଡ କମ ଅଛି, ଶୀଘ୍ର କର, ଶୀଘ୍ର କର।
5: ଠିକ ଅଛି ସାର୍। ହଁ ହଁ ଆଜ୍ଞା, ଲେଖନ୍ତୁ।
4: ଲେଖୁଛି,
5: ଲମ୍ବ ହେଲା 3 ଫୁଟ।
4: ହଁ, ଲମ୍ବ 3 ଫୁଟ।
5: ଆଉ ଓସାର ହେଲା?
4: ଆବେ, ଗୋଲ ଜିନିଷରେ ଓସାର ନଥାଏ।
5: ସରି ସାର୍, ସରି।
4: ଆରେ ହେଇ, ଗଭୀରତା କେତେ କିରି? ଗଭୀରତା କେତେ ଶୀଘ୍ର ମାପିଲ?
5: ଆଜ୍ଞା, ଏ ଟେପ୍ଟା ଟିକେ ଛୋଟ ଅଛି ସାର୍।
4: ଛୋଟ ଅଛି? ଆଚ୍ଛା, ଠିକ ଅଛି, ଠିକ ଅଛି। ହେଇ, ସେ ଗଟର ଭିତରକୁ ଚାହିଁ। ହଁ, ଚା, ଅନୁମାନ କରି କହ। ଆରେ କହ,
5: ଭାରି ଗନ୍ଧ ହଉଛି ସାର୍, ଭାରି ଗନ୍ଧ।
4: ଜଲ୍ଦି କର, ଗଟର ଭିତରୁ ଦୁର୍ଗନ୍ଧ ଆସିବ ନାହିଁ କ'ଣ ବାସନା ଆସିବ
5: ସାହେବ ଭାରି ଗନ୍ଧ ହଉଛି ସାହେବ ମୋଟେ ମୁହଁ ପୁରେଇବୁନି ଆଜ୍ଞା ହଁ ହଁ ବୋଧେ ହଁ ପନ୍ଦର ଫୁଟ ଖଣ୍ଡେ ହଁ ପନ୍ଦର ଫୁଟ ଖଣ୍ଡେ ଗଭୀର ହବ ସାର୍
4: ପନ୍ଦର ଫୁଟ ହଁ ତ ବହୁତ ଗଭୀର
6: ହଁ ସାହେବ ବହୁତ ଗଭୀର ସେଇଥିପାଇଁ ତ ମୁଁ ବାହାରକୁ ଆସିପାରୁନି ଆଜ୍ଞା ପୋକ ଶେଷ ଆଉ ସହିପାରୁନି ମତେ ବଞ୍ଚନ୍ତୁ ଆଜ୍ଞା ନହେଲେ ମୁଁ ମରିଯିବି
4: କାହିଁ ପାଟି କରୁଛୁ କାହିଁକି ପାଟି କରୁଛୁ ଖାଲରେ ପଡିଥିବା ଲୋକଙ୍କୁ ବଞ୍ଚିବା କଣ ଆମ କାମ ହଁ ଆରେ ଆମେ ଗଟରଟାକୁ ମାପିବାକୁ ଆସିଛୁ ଏ ରାଜୁ
5: ଆଜ୍ଞା
4: ଆଉ ଡେରି କରନି ବୁଝିଲ ଚାଲ ତମକୁ ଆହୁରି କେତେ ଗଟର ମାପିବାକୁ ଆସୁଛି ତମେ ଚାଲ ଗୋଟର ଭିତରୁ ମୁଁ ଗୋଟାକୁ ଟାଣିବାକୁ କିରେ ହାତ ମାରୁଛି କେତେ
5: ଆରେ ଉପରକୁ ତ ହାତ ପାଇବନି ମ ବ୍ୟସ୍ତ ହୁଅନି କିଏ ବୋଲି କିଏ ହୋଇଥିବ ଆଉ
4: ଆରେ ଭାଇ ଚାଲ ଚାଲ ୟାକୁ ଦେଖିଲେ ନା ଆମର ସିଆଡ଼େ ହଜାର ହଜାର ଟଙ୍କା କ୍ଷତି ହେଇଯିବ ଆରେ ହେଇ ହେଇ ଦେଖିଲୁ ଦେଖିଲୁ ଆରେ ଏଇଟା ବୋଧେ ଆମ ବସ୍ ଆସିଲା ନା କଣ
6: ଏ ନୁଷ୍ଠୁର ଲୋକ ଗୁଡାକ ୟାଙ୍କ ହୃଦୟରେ ଦୟା ବୋଲି ଟିକେ ନାହିଁ ଏଗୁଡାଙ୍କର କେବେ ଭଲ ହବନି କେବେ

0: ନାହିଁ ସାର୍, ମନ୍ତ୍ରୀ ଆସୁଥିବେ ଏହି 10 ମିନିଟ ଭିତରେ ଏଠି ଆସି ପହଞ୍ଚିବେ।
1: ଆରେ ଭାଇ, ମୋତେ ଟିକେ ବାହାରକୁ କାଢ଼ିଦିଅ, ଭଗବାନଙ୍କ ଦୟାରୁ ମୋତେ ଟିକେ ସାହାଯ୍ୟ କର।
0: ଆରେ ଚୁପ୍, ପାଟି ବନ୍ଦ କର, ପାଟି କର ନା, ବୁଝିଲୁ? ପାଟି କଲେ ଗୋଟାଏ ଚାପଟାରେ ତୋ ମୁହଁଟାକୁ ଭାଙ୍ଗିଦେବି। ଓଃ, କି ବିପଦ, ମନ୍ତ୍ରୀ ଆସିବା ସମୟ ହେଇଗଲାଣି, କ'ଣ କରିବା? ଆରେ ଛଙ୍ଗା, ଏ ସେଠି ଯେଉଁ କାଠପଟା ଖଣ୍ଡ ଅଛି ସେଇଟାକୁ ନେଇ ଆସିଲୁ, ଉଠି ଆଣେ, ଏହା ରିପ ରଖିଦେ।
2: ପକଉଛି ପକଉଛି ଆଜ୍ଞା।
0: ହଁ ହଁ, ପକା
3: ଭାଇ। ଭାଇ, ରାସ୍ତାର ସବୁଆଡ଼େ ଗଟର ତିଆରି କରିବା ଗୋଟେ ଖରାପ ପ୍ରଥା। ଅନ୍ୟ ପାର୍ଟି ମାନେ ଯାହା ସବୁ କହୁଛନ୍ତି, ସବୁ ଗୋଟେ ଗୋଟେ ମନଗଡ଼ା କାହାଣୀ। ମୁଁ ଜାଣେ ସବୁ ଲୋକର କଥା ବିଶ୍ୱାସ କରିବେନି। ଆରେ ଆମ ରାସ୍ତାରେ ମୂଳରୁ ଯେତେବେଳେ ଗଟର ନାହିଁ, ସେଥିରେ ମଣିଷ ପଡ଼ିବାର ପ୍ରଶ୍ନ ଉଠୁଛି କେଉଁଠି? ମୁଁ ସାରା ଦେଶ ବୁଲି ବୁଲି ଆସିଲିଣି, ମୋତେ ଆଜି ଏକଥା କହିବାକୁ ଖୁସି ଲାଗୁଛି ଯେ ଆମ ଗାଁ ସାରା ଦେଶ ଭିତରେ ପରିଷ୍କାର ଆଉ ପରିଚ୍ଛନ୍ନ। ଯେଉଁମାନେ ସେ ଦୁର୍ଗନ୍ଧ ଗଟର ଆଉ ଗଟର ଭିତରେ ମଣିଷ ପଡ଼ିଥିବା କଥା ପ୍ରଚାର କରୁଛନ୍ତି, ସେମାନେ ସବୁ ତାଙ୍କର ସ୍ୱାର୍ଥ ପାଇଁ ଏଭଳି କରୁଛନ୍ତି, ସେମାନେ ଆମକୁ ଇର୍ଷା କରୁଛନ୍ତି।
4: ଘନ ଅନ୍ଧକାରେ ଆଜି ବୁଲୁଛି ମୁଁ, ଖୋଜି ଖୋଜି ପାଇବାକୁ ଟିକିଏ ମାତ୍ର ଆଲୋକ ସନ୍ଧାନ। ଘଟିଗଲା କଳା ମେଘ, ଲୁଚିଗଲେ ତାରାଗଣ, କେହି ନାହିଁ ବୁଝିବାକୁ ମୋ ବ୍ୟାକୁଳ ମନ। ହେଲେ ଜଣେ ଅଛି, ନିଶ୍ଚେ ଆସିବ ସୁଦିନ, ହେଲେ ପାଏ ନାହିଁ।
1: କିଏ କିଏ ଭାଇ, କିଏ ତମେ? ତମେ ମୋତେ ବାହାରକୁ ବାହାର କରିପାରିବ?
4: ଓହ, ଗଲା ମୁଟା ଭାଇ ଗଲା। ଆରେ ଏମିତି ହେଲେ ମୋ କବିତାରେ ଭାବପ୍ରବଣତା ଆସିଯିବ, ଆଉ ଭାବାତ୍ମକ କବିତାକୁ ମୁଁ ବିଲକୁଲ ପସନ୍ଦ କରେନି, କାରଣ ଭାବାତ୍ମକ କବିତାକୁ ତ ସମସ୍ତେ ବୁଝିଯାଆନ୍ତି, ଆଉ ଯାହାକୁ ସମସ୍ତେ ବୁଝିଲେ ସେଇଟା ଗୋଟେ କି କବିତା, ତା ଗୋଟେ ଗପ ହେଇପାରେ, କବିତା ନୁହେଁ।
1: ଆପଣ କିଏ ଆଜ୍ଞା?
4: ମୁଁ ଜଣେ କବି, ମୁଁ କବିତାରେ ଗୋଟେ ନୂତନ ସୃଷ୍ଟି କରିବାର ଚେଷ୍ଟାରେ ଅଛି, କାରଣ ମୁଁ ଚାହେଁ ଆଗାମୀ ବଂଶଧରମାନେ ମୋର ଅନୁସରଣ କରନ୍ତୁ।
1: ଭାଇ, ତମେ ତ ଜଣେ କବି, ତମର ହୃଦୟ ନିଶ୍ଚୟ କୋମଳ, ତମକୁ ଅନୁରୋଧ କରୁଛି ମୋ ହାତ ଧରି ମୋତେ ଟିକେ ଗଟର ଭିତରୁ ବାହାରକୁ କାଢ଼ିଦିଅ।
4: ଆରେ, ଆଜି ମୋର ଗୋଟେ କବିତା ପ୍ରକାଶିତ ହେଇଛି, କବିତାର ନାଁ ହେଉଛି ଅନ୍ଧାରରେ ଆଲୁଅ। କ'ଣ ନାଁଟା କେମିତି ଲାଗୁଛି? ଆରେ ନିଅ, ତମେ ଗୋଟେ ବହି ରଖ, ପଢ଼ି ଦେଖିବ, ଟିକେ ଧ୍ୟାନ ଦେଇ ପଢ଼ିଲେ ନା ସବୁ ବୁଝିପାରିବ, ଆଉ ତମେ ରହିଥିବା ସେ ଗଭୀର ଅନ୍ଧାର ଭିତରେ ୟାକୁ ଠିକ୍ ଭାବରେ ବୁଝିହେବ। ନିଅ ଏ ବହିଟା ରଖ।
5: ନିକମା ଲୋକଟା ମୋତେ ଏମିତି ହଟ ହଟା କରି କୁଆଡ଼େ ଚାଲିଗଲା ମ, ମୁଁ କ'ଣ କରିବି ଯେ? ଏ ଜୁନୁ ବାପା, ଜୁନୁ ବାପା, ତମେ କୁଆଡ଼େ ଗଲ ମ? ତମେ କୋଉଠି ଅଛ?
6: ଆରେ, ଇଏ ତମ ସ୍ତ୍ରୀର ପାଟି ପରି ଶୁଭୁଛି।
1: ଏ ମୀନାକ୍ଷୀ, ମୀନାକ୍ଷୀ, ମୁଁ ଏଇଠି ଅଛି, ମୀନାକ୍ଷୀ, ମୁଁ ଏଇଠି ଅଛି, ଏଇ ଗଟର ଭିତରେ, ଆସ୍ତେ ଆସିବ ଯେମିତି ପାଦ ଖସି ନଯାଏ।
5: କୋଉଠି ମ? ହେଇ, ମୁଁ ଆସିଗଲି। ତମେ ୟା ଭିତରେ ପଡି ଯାଇଛ, ହେ ଭଗବାନ, ରକ୍ଷା କର ହେ ଭଗବାନ।
1: ହେ ମୀନାକ୍ଷୀ, ହାତଟା ଖାଲି ଟିକେ ବଢେଇ ଦେଲ, ଧୀରେ ଧୀରେ ଧୀରେ ବଢେଇ ଦିଅ। ହଁ, ଆସ୍ତେ ଆସ୍ତେ ମୀନାକ୍ଷୀ, ଢାଙ୍କୁଣିଟା ଖୋଲା ଥିଲା, ଗଟରଟା ଅଛି ବୋଲି ଜାଣିପାରିଲିନି, ହଠାତ୍ ପଡ଼ିଗଲି, କେହି ଜଣେ ହେଲେ ବି ଟିକେ ହାତ ଧରି ଉଠେଇଲେନି। ହଁ, ଟିକେ ମଜବୁତ କରି ଧରିବ, ମୋ ହାତ ତମ ପର୍ଯ୍ୟନ୍ତ।

0: ଦେଲି ନା କି ତମେ ବି ପଡ଼ିଗଲ, ଏବେ ମୁଁ କଣ କରିବି? ହେ ଭଗବାନ ତମେ କେଡ଼େ ନିଷ୍ଠୁର, ହେ ଭଗବାନ ତମେ କେଡ଼େ ନିଷ୍ଠୁର। ହେ ଭାଇ ହେ ସାହେବ, କିଏ କୋଠି ଅଛ?
1: ଦୟାକରି ଆମକୁ ବାହାରକୁ କାଢି ନିଅ, ଆମେ ଦୁଇ ଜଣ ଯାକ ପଡି ଯାଇଛୁ। ଉଦ୍ଧାର କର ବାବୁ, ଆଉ କେ ଅନ୍ଧାର ଘାତ ଭିତରୁ ଉଦ୍ଧାର କର,
0: ଉଦ୍ଧାର କର,
1: ଉଦ୍ଧାର କର,
0: ଉଦ୍ଧାର କର, ଆମକୁ ଏଠୁ
1: ଉଦ୍ଧାର କର।
0: ଉଦ୍ଧାର କର।

ଶୁଣୁଥିଲେ ନାଟକ ମଣିଷ। ମୂଳ ହିନ୍ଦୀ ରଚନା ଶ୍ରୀକୃଷ୍ଣ ଚନ୍ଦ୍ର, ହିନ୍ଦୀ ବେତାର ରୂପାନ୍ତର ଶ୍ରୀ ପୁବିଆ ରାସୁ, ଓଡ଼ିଆ ଅନୁବାଦ ଦୁଲାଲ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ କୁଞ୍ଜବିହାରୀ ନନ୍ଦ। ନାଟକରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମଣିଷ କାଶୀନାଥ ରଥ, ବିଦେଶୀ ନିରଞ୍ଜନ ଶତପଥୀ, ପୋଲିସ ଅଫିସର ଅମଲ କୁମାର ବନର୍ଜୀ, କବି ବିରଞ୍ଚୀ ନାରାୟଣ ଶତପଥୀ, ମନ୍ତ୍ରୀ ବୀରକିଶୋର ମହାପାତ୍ର, ସେବକ ରଘୁନାଥ ଶତପଥୀ, ସ୍ୱାମୀଜୀ ସତ୍ୟେନ ପ୍ରସାଦ ଖମାରୀ, ନେତା ନଟବର ସେଣ, ରାଜୁ ତପନ କୁମାର ସାବତ, ପ୍ରଥମ ସ୍ୱର ଶେଖ କୁତବୁଦ୍ଦିନ, ଦ୍ୱିତୀୟ ସ୍ୱର ଅଞ୍ଜୁ କୁମାର ପଟ୍ଟନାୟକ, ତୃତୀୟ ସ୍ୱର ସଦାନନ୍ଦ ରଥ, ଚତୁର୍ଥ ସ୍ୱର ଶଶିଭୂଷଣ ପ୍ରସାଦ, ପଞ୍ଚମ ସ୍ୱର ନୃସିଂହଚରଣ ନାୟକ, ସାହେବ ରବିନ ସିଂ ଓ ମାନିନୀ ଶାନ୍ତିସୁଧା ପାଢ଼ୀ।

तोरी हसर विसारी तते पीबकुन से पड़ीबा।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଚକା ଭଉଁରୀ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ସଙ୍ଗୀତ ଓ ଗୀତ ରଚନା ଅକ୍ଷୟ ମହାନ୍ତି। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଅମାପନା ବ୍ଲକ ବରଗଡ଼ରୁ ମନିକା, ବିକି, ନବୀନ ଓ ତାଙ୍କ ମା ଓ ବାପା। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି, କଥାଚିତ୍ର ଚକା ଭଉଁରୀ।

ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ତୁମେ ଥିଲେ ସାଥିରେ। କଣ୍ଠଦାନ କରିଛନ୍ତି ହ୍ୟୁମେନ ସାଗର ଓ ସୋହିନୀ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ। ଶ୍ରୋତାମାନେ ଯେଉଁମାନେ ଶୁଣିବା ପାଇଁ ଗୀତ ଅନୁରୋଧ କରିଛନ୍ତି ସେମାନେ ହେଲେ ରବୀନ୍ଦ୍ରନାଥ ମେହେର, ଓଙ୍କାରନାଥ ମେହେର ଓ କେଦାରନାଥ ମେହେର, ମହଲାକଟା ଉପରପଡ଼ା ଜିଲ୍ଲା ବରଗଡ଼ରୁ। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି, କଥାଚିତ୍ର ତୁମେ ଥିଲେ ସାଥିରେ।

ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ପୁନର୍ମିଳନ। କଣ୍ଠଦାନ କରିଛନ୍ତି ପ୍ରଣବ ପଟ୍ଟନାୟକ ଓ ଏଚ୍ପି ଗୀତ। ଗୀତ ରଚନା ରଘୁନାଥ ମିଶ୍ର ଏବଂ ସଙ୍ଗୀତ ଉପେନ୍ଦ୍ର କୁମାର। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲୋଇସିରା ଭେଡ଼େନ୍ ବ୍ଲକ ଜିଲ୍ଲା ବରଗଡ଼ରୁ ଲଲିତ ବିଶ୍ୱାଳ, ମୋତିଲାଲ ଦୀପ, ସୌରଜ ପଣ୍ଡା ଓ ତାଙ୍କ କୀର୍ତ୍ତନ ଦଳ। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି, କଥାଚିତ୍ର ପୁନର୍ମିଳନ।

ଏଥର ଶୁଣନ୍ତୁ ଏଇ ଗୀତ ଟି କଥାଚିତ୍ର ରାଜାରାଣୀ କଣ୍ଠଦାନ କରିଛନ୍ତି ଗୀତା ଦାସ ଓ ଟି ସୌରୀ। ସଙ୍ଗୀତ ଏବଂ ଗୀତ ରଚନା ସ୍ୱରୂପ ନାୟକ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହିଳାକଟା ବୌଲତଲ ଭେଡ଼େନ ବରଗଡ଼ ଜିଲ୍ଲାରୁ ରୋହିଣୀ ମେହେର, ସବିତା ମେହେର, ପ୍ରୀତି ମେହେର, ଶ୍ରାବଣୀ ମେହେର, ତ୍ରିବେଣୀ ମେହେର ଓ ରୁଦ୍ରାଣୀ ମେହେର। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି କଥାଚିତ୍ର ରାଜାରାଣୀ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି। କଥାଚିତ୍ର ଚିହ୍ନ ଅଚିହ୍ନ କଣ୍ଠଦାନ କରିଛନ୍ତି ତ୍ରାନସେନ ସିଂ। ଗୀତ ରଚନା ବିନୋଦ ନନ୍ଦ ଏବଂ ସଙ୍ଗୀତ ବାସୁଦେବ ରଥ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି କୋଲକାତା ପଶ୍ଚିମବଙ୍ଗରୁ ଜ୍ୟୋତି ମୋନିକା ବର୍ଷା ଏବଂ ଅଞ୍ଜଳି। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି କଥାଚିତ୍ର ଚିହ୍ନ ଅଚିହ୍ନ।